ହେ ଆଲୋକ ଦେବତା, ହେ ସୂର୍ଯ୍ୟ ଦେବତା, ତୁମେ ହେଉଛ ଆଲୋକର ଦାତା, ଜଗତର ପଥ ପ୍ରଦର୍ଶକ ତୁମେ। ତୁମର ଦିବ୍ୟ କିରଣୀ ଆମ ଜୀବନ ହେଉ ସଦା ଶାନ୍ତି ଓ ସୁଖରେ ପରିପୂର୍ଣ୍ଣ। ଶ୍ରୋତାବନ୍ଧୁ ଶୁଣନ୍ତୁ, ବାବାଜୀ ଚରଣ ସ୍ୱାଇଁଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ।

0: ଅଶୀତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ,
2: ଖାଲ ଜମିମାନଙ୍କରେ ବିଳମ୍ବ କିସମ ଧାନର ବୁଣାବୁଣି କାମ ସାରିଦିଅନ୍ତୁ। ହରଡ଼ ଓ ଚିନାବାଦାମ ବୁଣାବୁଣି କାମ ପାଇଁ ଜମି ପ୍ରସ୍ତୁତ କରନ୍ତୁ। ମୌସୁମୀ ବର୍ଷା ପରେ ପରେ ବୁଣାବୁଣି କାମ କରନ୍ତୁ। ଢିପ ଜମି ଏବଂ ବର୍ଷାଶ୍ରିତ ଖାଲୁଆ ଜମି ଯେଉଁଠାରେ ଧାନ ଛଟାବୁଣା କରାଯାଏ ଏବଂ ତଳିଘରା ପ୍ରସ୍ତୁତି ପାଇଁ ଜୈବିକ ଉପାୟରେ ଜମିର ଉର୍ବରତା ବୃଦ୍ଧି କରିବା ନିମନ୍ତେ ପ୍ରଥମ ଉଡ଼ ଚାଷ ପରେ ଏକର ପ୍ରତି 12 କିଲୋଗ୍ରାମ ଧଣିଚା ବିହନ ବୁଣି ଦିଅନ୍ତୁ। ବୁଣା ଧାନ ପାଇଁ ଶେଷ ଉଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଉଚ୍ଚ ଜମି ଧାନ ଚାଷରେ ଶେଷଥର ଜମି ପ୍ରସ୍ତୁତି ସମୟରେ ସାର ସହ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 75 କିଲୋଗ୍ରାମ SSP କିମ୍ବା 27 କିଲୋଗ୍ରାମ DAP ସହିତ 20 କିଲୋଗ୍ରାମ MOP ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପଟାଳିରେ ପିମ୍ପୁଡ଼ି ଲାଗିବେ ନାହିଁ। ଜଳଭାବ ଦେଖାଯାଉଥିବା ସ୍ଥାନରେ ଆବଶ୍ୟକ ଅନୁସାରେ ଜଳସେଚନ କରନ୍ତୁ। ମାଟିର ଆର୍ଦ୍ରତାକୁ ବଜାୟ ରଖିବା ପାଇଁ ମାଟିକୁ ନଡ଼ା କିମ୍ବା ଶୁଖା ପତ୍ର ଦ୍ୱାରା ଘୋଡ଼ାଇ ରଖନ୍ତୁ। ନୂଆରେ ହୋଇଥିବା ପନିପରିବା ତଳିଘେରାକୁ ନଡ଼ା କିମ୍ବା ପଲିଥିନ୍ ସାହାଯ୍ୟରେ ଘୋଡ଼ାଇ ରଖନ୍ତୁ। ବର୍ଷା ପାଣିର ସଦୁପଯୋଗ ପାଇଁ ମୌସୁମୀ ବର୍ଷା ପୂର୍ବରୁ ପନିପରିବା ଚାରା ରୋପଣ କରନ୍ତୁ। ବର୍ଷା ଋତୁର ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରିଥିବା ମାଟି ଓ ଗାତ ଭଲ ଭାବରେ ଖରା ଖାଇଲେ ଏହା ଗଛ ପାଇଁ ଭଲ ଅଟେ। ବର୍ଷା ଉପରେ ନିର୍ଭର କରୁଥିବା ରୁଆ ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ଶୁଖିଲା ତଳିଘରା ପ୍ରସ୍ତୁତ କରନ୍ତୁ। 1 ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘରା ଆବଶ୍ୟକ ହୋଇଥାଏ। ତଳିଘରା ପାଇଁ ବଛାଯାଇଥିବା ଜମିକୁ 3-4 ଓଡ଼ ଭଲ ଭାବରେ ଚାଷ କରି ଘାସ ବାଛି ଦିଅନ୍ତୁ। ଶେଷ ଓଡ଼ ଚାଷ ବେଳକୁ 200 କିଲୋଗ୍ରାମ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଏହାପରେ ଜମିକୁ 1.5 ମିଟର ଚଉଡ଼ା, 15 ସେଣ୍ଟିମିଟର ଉଚ୍ଚ ଏବଂ ଆବଶ୍ୟକ ମୁତାବକ ଲମ୍ବ ପଟାଳି କରନ୍ତୁ। ପ୍ରତି ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ା ଏବଂ 15 ସେଣ୍ଟିମିଟର ଗଭୀରର ନାଳି ରଖନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ DAP ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50-60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 ସେଣ୍ଟିମିଟର ବ୍ୟବଧାନରେ 3 ସେଣ୍ଟିମିଟର ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ହରଡ଼ର ଉନ୍ନତ ସରଳ କିସମଗୁଡ଼ିକ ହେଲା PRG 176, PRG 235, VL ଅରହର 1 ଓ T ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଲା ଆଶା, ଲକ୍ଷ୍ମଣ ଓ ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସରଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଦରକାର ହୁଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ଜୀବାଣୁ କଲଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା

ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 7:25ରେ ପ୍ରସ୍ତୁତ କରିବୁ ଶିଶୁମାନଙ୍କ ପାଇଁ ଆମର ବିଶେଷ କାର୍ଯ୍ୟକ୍ରମ ଶିଶୁ ରାଇଜ। ଶୁଣିପାରିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ସକାଳ 8:30ରେ ଓ ରାତି 7ଟାରେ। 8:45ରେ ଶୁଣିପାରିବେ କେତୋଟି ସୁଗମ ସଙ୍ଗୀତ। ସକାଳ 9ଟା, ମଧ୍ୟାହ୍ନ 12ଟା ଓ ରାତି 9ଟାରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ। 10ଟାରେ ରହିଛି ଆମର ପ୍ରାୟୋଜିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଥରର ବିଷୟ ରହିଛି ଶିଶୁର ବିଭିନ୍ନ ରୋଗ, ଏହାର ଚିକିତ୍ସା। ଏ ସମ୍ପର୍କରେ ଶ୍ରୋତାମାନଙ୍କର ସମସ୍ତ ଉତ୍ତର ଦେଇଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ପରେ ପରେ ଶୁଣିପାରିବେ କେତୋଟି ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଗୀତାଞ୍ଜଳିରେ। 11ଟାରେ ରହିଛି ରେଡିଓ ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ଭାଗ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଏହାର ଓଡ଼ିଆ ଭାଷାନ୍ତର ଏବଂ ଏହାର ପୁନଃ ପ୍ରସାରଣ ପ୍ରଚାର କରିବୁ ରାତି 8ଟାରେ ଆକାଶବାଣୀ କଟକରୁ। 2:32 ଏବଂ 6:45ରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ। ଅପରାହ୍ନ 5ଟାରେ ଶୁଣିପାରିବେ କେତୋଟି ଓଡ଼ିଆ ଭକ୍ତିଗୀତ। 5:30ରେ ରହିଛି ଯୁବଭିତ୍ତିକ କାର୍ଯ୍ୟକ୍ରମ ଯୁବବାଣୀ। 6:15ରେ ଆଜି ଶୁଣିପାରିବେ ଶ୍ରୀରାମଚରିତ ମାନସରେ 74ତମ ଭାଗ, ପରେ ପରେ ପ୍ରଚାର କରିବୁ ଗୀତଟିଏରେ ଏକ ଦେଶଭକ୍ତି ଗୀତ। 6:30ରେ ଆଜି ଶୁଣିପାରିବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ 2026ର ସିଧା ପ୍ରସାରଣ ଆକାଶବାଣୀ ଦିଲ୍ଲୀରୁ ଖେଳ ଶେଷ ହେବା ଯାଏଁ। ଶ୍ରୋତାବନ୍ଧୁ, ଖେଳର ପ୍ରସାରଣ ହେବା ଯୋଗୁଁ ଆମ କେନ୍ଦ୍ରର ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ ଆମର ଲାଇଭ୍ ଷ୍ଟ୍ରିମିଂ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। 7:30ରେ ରହିଛି କିଷାନବାଣୀ କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ହ୍ୟାଲୋ କିଷାନବାଣୀ। ବିଷୟ ରହିଛି ଜୈବିକ ଚାଷ ଓ ବିଭିନ୍ନ ସରକାରୀ ଯୋଜନା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବ୍ରହ୍ମପୁର ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ କୃଷି ଅଧିକାରୀ ଶ୍ରୀ କିଶୋର କୁମାର ସେଠୀ। ଶେଷରେ ରାତି 10ଟାରେ ରହିଛି ଅଖିଳ ଭାରତୀୟ ସଙ୍ଗୀତ ସଭା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆମର ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଓ ପରିପରି ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଏହି ବିଜ୍ଞାପନ ବିରତି ପରେ

ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗି ନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ବୈଷୟିକ ଦଳ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଟ୍ରିବ୍ୟୁନାଲରେ ସମୀକ୍ଷା କରାଯାଇଥିଲା। ଉଭୟ ରାଜ୍ୟରେ ପ୍ରବାହିତ ମହାନଦୀର କେଉଁ ସ୍ଥାନରେ କେତେ ପରିମାଣର ପାଣି ରହିଛି ତାର ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମାସ 11 ତାରିଖରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ ଏବଂ ସଶକ୍ତ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କେସିଙ୍ଗାସ୍ଥିତ କୁଲ୍ଲୁପଡ଼ାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍ତି। 48 ଏକରରୁ ଉର୍ଦ୍ଧ୍ୱ ପରିମିତ ସ୍ଥାନରେ ଏହି ପାର୍କ 10 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ ଓ ନବ ଉଦ୍ୟୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆଜିଠାରୁ ଅନୁଷ୍ଠିତ ହେଉଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିଓ ବୁନ୍ଦା ଆଜି ଦେଇନଥିବା ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆଜି ଶେଷ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସ 5 ତାରିଖରେ ଚିଠା ତାଲିକା ପ୍ରସ୍ତୁତ ହେବ। କନ୍ଧମାଳ ଜିଲ୍ଲାରେ 100% ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିପ୍ରସନ୍ନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ କାର୍ଯ୍ୟ, ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରୁଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ

0: ରକ୍ତ ମଧ୍ୟ ପଡ଼ିପାରେ। ପ୍ରଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଯୋଗୁଁ ମୂତ୍ରମାର୍ଗ ସଙ୍କୁଚିତ ହୋଇଯାଏ ଏବଂ ରୋଗୀ କୁନ୍ଥାଇ କୁନ୍ଥାଇ ଅତି ପତଳା ଧାରରେ ପରିସ୍ରା କରନ୍ତି। ପରିସ୍ରା କରିବା ପାଇଁ ଶୌଚାଳୟରେ 5-10 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିଯାଏ। ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଗଲା ପରି ଲାଗେ। ସ୍ଥଳ ବିଶେଷରେ ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ରୋଗୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ଏ କ୍ଷେତ୍ରରେ କୃତ୍ରିମ ମୂତ୍ରନଳୀର ପ୍ରୟୋଗରେ ଜମି ରହିଥିବା ମୂତ୍ରକୁ ବାହାର କରିଦେବାର ଆବଶ୍ୟକ ପଡ଼ିଥାଏ। ଏ ରୋଗର ନିରୂପଣ ଅତି ସହଜ। ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ଅନେକ ଗୁଡ଼ିଏ ନୂଆ ନୂଆ ଔଷଧର ଉଦ୍ଭାବନ ପ୍ରଷ୍ଟେଟ୍ ଗ୍ରନ୍ଥି ଆକାର ବୃଦ୍ଧିଜନିତ ରୋଗ ଚିକିତ୍ସାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ତେବେ ଔଷଧ ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ। ଅପରପକ୍ଷରେ ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀ ସବୁଦିନ ପାଇଁ ସୁସ୍ଥ ହୋଇଯାଆନ୍ତି। ଅସ୍ତ୍ରୋପଚାରର 4 ଦିନ ପରେ ରୋଗୀ ଡାକ୍ତରଖାନାରୁ ଘରକୁ ଫେରିଆସନ୍ତି। ପ୍ରଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅନ୍ୟ ଏକ ବାର୍ଦ୍ଧକ୍ୟଜନିତ ସାଧାରଣ ମୂତ୍ର ରୋଗ। ଏହା ସାଧାରଣତଃ 60-80 ବର୍ଷ ମଧ୍ୟରେ ହୋଇଥାଏ। କର୍କଟ ରୋଗଗ୍ରସ୍ତ ହେଲେ ପ୍ରଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଏ। ତେଣୁ ଏ ରୋଗର ଲକ୍ଷଣଗୁଡ଼ିକ ସାଧାରଣ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧିଜନିତ ଲକ୍ଷଣ ସହିତ ସମାନ। ଏହାଛଡ଼ା କର୍କଟ ରୋଗ ଅଣ୍ଟାର ମେରୁ ହାଡ଼ ଓ କଟିର ହାଡ଼କୁ ମାଡ଼ିଯିବା ଫଳରେ ଭୀଷଣ ଅଣ୍ଟା ବିନ୍ଧା ହୁଏ। ତେଣୁ ବୃଦ୍ଧ ବୟସରେ ଅଣ୍ଟା ବିନ୍ଧା ସାଧାରଣ ଚିକିତ୍ସାରେ ଉପଶମ ନହେଲେ ପ୍ରଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ପାର୍ଶ୍ୱବର୍ତ୍ତୀ ମୂତ୍ରାଶୟ ଓ ମଳମାର୍ଗକୁ ବ୍ୟାପିଯିବା ଫଳରେ ମଳ ଓ ମୂତ୍ରରେ ରକ୍ତ ପଡ଼ିପାରେ। କର୍କଟ ରୋଗଗ୍ରସ୍ତ ପ୍ରଷ୍ଟେଟ୍ ଗ୍ରନ୍ଥିର ରୋଗ ନିରୂପଣ ସହଜ ସାପେକ୍ଷ। ପ୍ରଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡ଼ିଲେ ଅସ୍ତ୍ରୋପଚାର ଦ୍ୱାରା ପ୍ରଷ୍ଟେଟ୍ ଗ୍ରନ୍ଥିକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଏ। ରୋଗୀ ଅନେକ ବର୍ଷ ଏକ ସକ୍ରିୟ ଜୀବନ ଯାପନ କରନ୍ତି। କିନ୍ତୁ ରୋଗର ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ 2 ଅସ୍ତ୍ରୋପଚାର କରି କାଢ଼ି ଦିଆଯାଏ। ଏହାଦ୍ୱାରା କର୍କଟ ରୋଗକୁ ଆୟତ୍ତ ଅବସ୍ଥାକୁ ଅଣାଯାଏ। ରୋଗୀ ଯନ୍ତ୍ରଣାମୁକ୍ତ ହୋଇ ଏକ ସାଧାରଣ ଜୀବନ ଯାପନ କରନ୍ତି। ମୂତ୍ରାଶୟ ମାଂସପେଶୀର ଅତ୍ୟଧିକ କାର୍ଯ୍ୟପ୍ରବଣତା ଜନିତ ମୂତ୍ର ରୋଗ ବା ଓଭର ଆକ୍ଟିଭ୍ ବ୍ଲାଡର୍ ବାର୍ଦ୍ଧକ୍ୟରେ ଏକ ଅତି ସାଧାରଣ ମୂତ୍ର ରୋଗ। 60 ବର୍ଷ ବୟସରୁ ଉର୍ଦ୍ଧ ଶତକଡ଼ା 40% ଉଭୟ ପୁରୁଷ ଓ ସ୍ତ୍ରୀ ଏ ରୋଗରେ ଭୋଗିଥାନ୍ତି। ଏହା ମୂତ୍ରାଶୟର ଏକ ସ୍ନାୟବିକ ଦୁର୍ବଳତା ଜନିତ ରୋଗ, ଯାହାଫଳରେ ମୂତ୍ରାଶୟରେ ଅଳ୍ପ ପରିସ୍ରା ଜମିଗଲେ ମଧ୍ୟ ମୂତ୍ରାଶୟ ମାଂସପେଶୀ ଅନିୟନ୍ତ୍ରିତ ଭାବେ ଘନ ଘନ ସଙ୍କୁଚିତ ହୋଇଉଠେ। ଫଳରେ ରୋଗୀଙ୍କୁ ଘନ ଘନ ପରିସ୍ରା ଲାଗେ, ଅତର୍ଛା ପରିସ୍ରା ଲାଗେ। ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ। ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ ଔଷଧ ସେବନ ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରନ୍ତି। ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା ବାର୍ଦ୍ଧକ୍ୟକୁ ଦୁର୍ବିସହ କରିଦେଇପାରେ। ସେଗୁଡ଼ିକୁ ବୟସର ପ୍ରଭାବ ବୋଲି ଧରିନେଇ ସହିଯିବା ଉଚିତ ନୁହେଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରିବେ।
1: ଆମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାର୍ଦ୍ଧକ୍ୟରେ

ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରାୟ 62 କୋଟି ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ, ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋଡେନ୍ସ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ AIR ଆପ୍ ଏବଂ ନ୍ୟୁଜ୍ ଅନ୍ AIR ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ

ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14 ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ଏ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମହାମଲ ଏବଂ ଲିଓନ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେଞ୍ଜୁଆଲ

ପ୍ରଭୁଙ୍କୁ ଆଜି ଗାଧୁଆ ଯିବ, ଆଉ ପ୍ରଭୁ ଗାଧେଇବେ। ଏବେ ଟିକେ ଟିକେ ବର୍ଷା ହେଇଥିବ, ନଦୀ ସେତେବେଳେ ତ ନଦୀ ପାଣି ଗାଧୋଉଥାନ୍ତି ନା ସମସ୍ତେ, ନଦୀରେ ଟିକେ ଟିକେ ଗୋଳି ପାଣି ଆସିଥିବ, ସେଇ ନଦୀରୁ ଗୋଳି ପାଣି ଆଣିକି 108 ଗରା ପାଣି ଯେତେବେଳେ ପ୍ରଭୁଙ୍କ ଉପରେ ଢଳାଯିବ, ପ୍ରଭୁ ଗାଧେଇକି ତାଙ୍କୁ ଜ୍ୱର ହେଇଯିବ। ଆଉ ଏଇ ଦେବସ୍ନାନ ପୂର୍ଣ୍ଣିମା ପରେ ତାଙ୍କୁ ଜ୍ୱର ହବ, ଆଉ ପ୍ରଭୁ ଜ୍ୱରରେ ଶୋଇବେ, କାହା ସହିତ ଦେଖା କରିବେ ନାହିଁ, ତାଙ୍କୁ ପାଚନ ପାଣି ଦିଆଯିବ। ଆମେ ଜ୍ୱର ହେଲେ କେମିତି ଔଷଧ ଖାଉଛେ କହିଲ, ସେମିତି ପ୍ରଭୁ ଜ୍ୱରରେ ଶୋଇଲା ବେଳେ ତାଙ୍କୁ ଚେର ମୂଳି ଏସବୁ ମିଶେଇକି ଔଷଧ କରିକି ଦିଆଯିବ, ହେଲା। କାହା ସହିତ ପ୍ରଭୁ ଆଉ ସାକ୍ଷାତ କରିବେନି, 15 ଦିନ ପୁରା ପ୍ରଭୁ ଜ୍ୱରରେ ଶୋଇବେ। ଆଉ ଜ୍ୱରରୁ ଉଠିଲା ପରେ ସଜବାଜ ହେଇକି ରଥଯାତ୍ରାକୁ ବାହାରିବେ। ତମେ ଜାଣିଛ ଏହା ପରେ ହବ ରଥଯାତ୍ରା, ତମେ ଦେଖିଥିବ। ତେବେ ପିଲେ, ଦେବସ୍ନାନ ପୂର୍ଣ୍ଣମୀ ଦିନ ଜଗନ୍ନାଥ ମହାପ୍ରଭୁ ହାତୀ ବେଶ ହୁଅନ୍ତି। ତମେ ଯଦି ନିକଟରେ ଥିବା କୌଣସି ମନ୍ଦିରକୁ ଯାଇଥିବ ତେବେ ଦେଖିଥିବ, ଦେବସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ ମହାପ୍ରଭୁଙ୍କ ମୁହଁରେ ହାତୀ ମୁହଁଟେ ଲାଗିଥାଏ, ହାତୀ ବେଶ ହୁଅନ୍ତି। ତେବେ ଏହା ପଛରେ ମଧ୍ୟ ଗୋଟେ ଗପ ରହିଛି। ଜଗନ୍ନାଥ ମହାପ୍ରଭୁ ସାରା ଜଗତର ନାଥ ବୋଲି ତାଙ୍କ ନାଁ ହେଲା ଜଗନ୍ନାଥ। ସେ କାହାର ଜଣଙ୍କର ପ୍ରଭୁ ନୁହନ୍ତି, ସେ ସମଗ୍ର ବିଶ୍ୱର ପ୍ରଭୁ। କଳା ଗୋରା ରଙ୍ଗ ଭେଦରେ ଛୋଟ ବଡ଼ ଧନୀ ଗରିବ ସମସ୍ତଙ୍କର ସେ ଭଗବାନ। ହେଲେ ଜଣେ ଭକ୍ତ ଥିଲା, ଗୀତାରେ ଭଗବାନ କ'ଣ କହିଛନ୍ତି କହିଲ, ସମଗ୍ର ଦେବତା ହେଉଛନ୍ତି ମୋର ଅଙ୍ଗ ସ୍ୱରୂପ। ମାନେ କେଉଁ ଦେବତା ମୋର ହାତ, କେଉଁ ଦେବତା ମୋର ଆଖି, କେଉଁ ଦେବତା ମୋର ଗୋଡ଼, କେଉଁ ଦେବତା ମୋର ପେଟ, ତେବେ ସବୁ ଦେବତା ହେଉଛନ୍ତି ମୋର ଅଙ୍ଗ ସ୍ୱରୂପ, ଆଉ ମୁଁ ଏକା ସବୁ ଦେବତାଙ୍କର ସମାହାର। ଦେଖ, ଏବେ ଆମ ଗୋଡ଼ଟା କହିଲେ ଆମେ ହିଁ ନା, ଆମ ହାତଟା କହିଲେ ଆମେ ନା, ସେମିତି ପ୍ରଭୁ କହିଛନ୍ତି ଗୀତାରେ ଯେ ସବୁ ଦେବତା ହେଉଛନ୍ତି ମୋର ଅଙ୍ଗ ସ୍ୱରୂପ। ଯିଏ ଯେଉଁ ଦେବତାଙ୍କୁ ପୂଜା କଲେ ମଧ୍ୟ ଅଜ୍ଞାନବଶତଃ ବା ଅବିଧି ଅନୁସାରେ ମୋର ପୂଜା ହିଁ କରିଥାଏ। ତେଣୁ ମୋତେ ପୂଜା କର, ମୋତେ ନମସ୍କାର କର, ମୁଁ ତୁମକୁ ସମସ୍ତ ଦୋଷରୁ ମୁକ୍ତ କରିବି ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ହେଲେ ଜଗନ୍ନାଥ ମହାପ୍ରଭୁ ତ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ଆମେ ମାନୁଛେ ନା, ଭଗବାନଙ୍କର, ଭଗବାନ ବିଷ୍ଣୁ ଆଉ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ଆମେ ଜଗନ୍ନାଥ ମହାପ୍ରଭୁଙ୍କୁ ମାନୁଛେ। ହେଲେ ଏମିତି ଗୋଟେ ଭକ୍ତ ଥିଲା ଯିଏକି ଗଣପତି ଉପାସନା କରୁଥିଲା, ମାନେ ଗଣେଶଙ୍କୁ ପୂଜା କରୁଥିଲା, ସେ ଗଣେଶଙ୍କୁ ହିଁ ମାନୁଥିଲା।

ସାଙ୍ଗମାନଙ୍କୁ ସାହାଯ୍ୟ କରୁଛ କି? କଣ କରୁଛ କହିଲ? ସାଙ୍ଗମାନଙ୍କୁ ତମ ଟିଫିନରୁ କିଛି ଦଉଛ ଖାଇବା ପାଇଁ? ଆଉ କୋଉ ସାଙ୍ଗ ପେନ୍ କି ପେନସିଲ ଆଣିନଥିବ, ତମେ ନେଇଥିବ ଦିଟା କହିଲେ ସେ ମାଗିଲେ ଦଉଛ ନା? ଆଚ୍ଛା, ତମର କିଏ ବେଶୀ ସାଙ୍ଗ, ତାଙ୍କ ନାଁଟା ଟିକେ କହିଲ? ଆଚ୍ଛା, ତାଙ୍କ ସାଙ୍ଗରେ ତମେ କଣ ପାଠ ପଢୁଛ, ଖେଳୁଛ, ସବୁ କରୁଛ ନା କଣ? ଆଚ୍ଛା, ସେ ତମ ଘରକୁ ଆସୁଛନ୍ତି, ତମେ ତାଙ୍କ ଘରକୁ ଯାଉଛ? ଆଚ୍ଛା, ସ୍କୁଲରେ ସାଙ୍ଗ ହଉଛ ନାଇଁ? ଆଚ୍ଛା, କ୍ଲାସରେ ତମେ ସାଙ୍ଗ ହବ ଯେ, କିନ୍ତୁ କ୍ଲାସରେ ଗୁରୁଜୀ ଗୁରୁମା ପାଠ ପଢେଇଲା ବେଳେ କଥା ହବନି, ବୁଝିଲ? ତମକୁ ଖେଳ ସମୟ, ଖେଳ ପିରିୟଡ଼ ମିଳୁଥିବ ବା ଯେତେବେଳେ ଛୁଟି ହଉଥିବ, ରିସେସ୍ ହଉଥିବ, ସେତେବେଳେ ସାଙ୍ଗ ହେଇକି କଥାବାର୍ତ୍ତା କରିବ, ଠିକ୍ ନା? ଆଚ୍ଛା।

ସେଦିନେ କ'ଣ କଲା, ସେ କୁନି ଚଢ଼େଇ ଯାଇକି ବିଷ୍ଣୁଙ୍କ ମନ୍ଦିରରେ ବସିଥିଲା। ଏଇ ସମୟରେ ବିଷ୍ଣୁଙ୍କ ମନ୍ଦିର ସାମ୍ନାରେ କିଏ ଥାନ୍ତି କହିଲ, ତାଙ୍କ ବାହନ ଗରୁଡ଼ ଥାନ୍ତି। ଗରୁଡ଼ ସେଇ ଚଢ଼େଇକୁ ଦେଖୁଥିଲେ। ଆରେ ଭାରି ସୁନ୍ଦରିଆ ଶାନ୍ତ ଶିଷ୍ଟ କୁନି ଚଢ଼େଇଟି, ସେ ଦେଖି ତାକୁ ବହୁତ ଖୁସି ହେଉଥିଲେ। ଏଇ ସମୟରେ ମୃତ୍ୟୁର ଦେବତା କିଏ କହିଲ, ମୃତ୍ୟୁର ଦେବତା ହେଉଛନ୍ତି ଯମ ଦେବତା। ସିଏ କ'ଣ କଲେ, ଏଇ ସମୟରେ ସେଇ ମନ୍ଦିରକୁ ବିଷ୍ଣୁ ଦେବଙ୍କ ଦର୍ଶନ ନିମନ୍ତେ ଆସିଲେ। ଆଉ ସେଇ କୁନି ଚଢ଼େଇକୁ ଦେଖି ସେ ଟିକେ ହସିଦେଲେ। ଗରୁଡ଼ ଏକଥା ଦେଖୁଥିଲେ, ଆରେ ଯମ ଦେବତା ତ ଏମିତି ସେମିତି ହସିବେନି, ସିଏ ଯଦି ଆକୁ ଚାହିଁକି ହସିଲେ ଏ କୁନି ଚଢ଼େଇ ଉପରେ କିଛି ବିପଦ ଅଛି, ଆର ମୃତ୍ୟୁ ଏଠି ସୁନିଶ୍ଚିତ। ଏମିତି ଭାବି ଗରୁଡ଼ ଯମ ଦେବତାଙ୍କୁ ପ୍ରଣାମ କରି ପଚାରିଲେ, ଆଚ୍ଛା ଆପଣ କ'ଣ ପାଇଁ ସେଇ ଚଢ଼େଇକୁ ଦେଖି ହସିଲେ ଟିକେ କହିବେ ଟି। ଯମ ଦେବତା କହିଲେ, ମୁଁ ଏଥିପାଇଁ ହସିଲି କି ଏଇ କୁନି ଚଢ଼େଇର ଜୀବନକାଳ ଠିକ୍ ଆଉ ଗୋଟେ ଘଣ୍ଟା ପରେ ସରି ଆସୁଛି। କିନ୍ତୁ କହିକି ସେ ଆଉ କିଛି କହିଲେନି, କହିଲେ ମୁଁ ଯାଉଛି ବିଷ୍ଣୁ ଦେବଙ୍କୁ ଦର୍ଶନ କରିବା ପାଇଁ, କହିକି ପଳେଇଲେ। ଗରୁଡ଼ ଭାବିଲେ, ଆରେ ଯମ ଦେବତା ଆସିକି ଆକୁ ଦେଖିଛନ୍ତି, ଆର ମୃତ୍ୟୁ ସମୟ ଘଣ୍ଟାକ ଭିତରେ ଅଛି ବୋଲି କହିକି ଗଲେ ତ ଇଏ ଆସିଲା ପରେ ନିଶ୍ଚୟ ଆକୁ ମାରିବା ପାଇଁ ଚେଷ୍ଟା କରିବେ, ଆଜୀବନ ନେବା ପାଇଁ ଚାହିଁବେ। ତେଣୁ ମୁଁ କ'ଣ କରିବି, ଏଇ ଚଢ଼େଇକୁ ଗୋଟେ ଦୂର ପର୍ବତରେ ନେଇ ଲୁଚେଇ ଦେବି। ଯମ ଦେବତାଙ୍କର ଆପଣ ମନେ ଥିବ କି, ସେ ବିଷ୍ଣୁଙ୍କ ଦର୍ଶନ ପରେ ଭୋଳ ହେଇକି ତାଙ୍କର ଅନ୍ୟ କାମ ଦେଖିକି ପଳେଇବେ, ଆଉ ଏ ଚଢ଼େଇ କଥା ଭୁଲିଯିବେ, ଏ ଚଢ଼େଇ ବଞ୍ଚିଯିବ। ଏମିତି ଭାବି ଗରୁଡ଼ ପକ୍ଷୀ କ'ଣ କଲେ, ଗରୁଡ଼ ତ ବିଷ୍ଣୁଙ୍କ ବାହନ, ସେ ଖୁବ୍ ତୀବ୍ର ଗତିରେ ତିନି ଭୁବନ ବୁଲିପାରନ୍ତି, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସେ ସବୁଆଡ଼େ ଯାଇପାରନ୍ତି ଅତି କ୍ଷିପ୍ର ଗତିରେ। ସେ କୁନି ଚଢ଼େଇକୁ ସିଏ ତାଙ୍କ ଡେଣା ଭିତରେ ଲୁଚେଇକିରି ଗୋଟେ ଦୂର ପର୍ବତର ଗୋଟେ ଗଛ କୋରଡ଼ ଭିତରେ ନେଇକି ଲୁଚେଇ ଦେଲେ। ଆଉ ଆସିକି ଯେମିତି ବସିବା କଥା ସେଇ ମନ୍ଦିରର ଦ୍ୱାର ଦେଶରେ ବସିଗଲେ। ଯମଦେବତା ଆସିଲେ, ଯମଦେବତା ତ ଅନ୍ତର୍ଯ୍ୟାମୀ, ଯମଦେବତା ତ ଧର୍ମର ଅବତାର, ସେ ଗରୁଡ଼ଙ୍କର ସବୁ କଥା ଜାଣିପାରିଲେ, ତାଙ୍କ ଅନ୍ତଃଚକ୍ଷୁ ଜରିଆରେ ସେ ତାଙ୍କର ସବୁ କଥା ଗରୁଡ଼ଙ୍କର ଜାଣିପାରିଲେ। ଆଉ ପୁଣି ଥରେ ଗରୁଡ଼ଙ୍କୁ ଚାହିଁ ଥରେ ହସିଦେଲେ। ଗରୁଡ଼ ପଚାରିଲେ, ମହାଭାଗ ଆପଣ ପୁଣି କାହିଁକି ହସିଲେ? ଯମଦେବତା କହିଲେ, ତମେ ଯେଉଁ କାମଟି କରିକି ଆସିଲ ତାହା ପୁରାପୁରି ନିରର୍ଥକ। ଗରୁଡ଼ ପଚାରିଲେ, କ'ଣ? ସେ କହିଲେ, ତମେ ଯେଉଁ ଚଢ଼େଇକୁ ସେଇ ଅମୁକ ପର୍ବତରେ ଗଛ କୋରଡ଼ରେ ଛାଡ଼ିକି ଆସିଲ, ମୁଁ ଭାବୁଥିଲି ତାର ମୃତ୍ୟୁ ତ ସେଇ ପର୍ବତରେ ଲେଖା ହେଇଛି, ଏତେ ଦୂରରେ ଲେଖା ହେଇଛି, ମୁଁ ତ ଏବେ ଦେବତାଙ୍କ ଦର୍ଶନ କରିବା ପାଇଁ ଆସିଛି, ଘଣ୍ଟାକ ଭିତରେ ସେ ଚଢ଼େଇ ସେଇଠି କେମିତି ପହଞ୍ଚିବ ଆଉ ସେଠି ତାର ମୃତ୍ୟୁ ଲେଖା ହେଇଛି, ତ ମୋ କାମଟାକୁ ତମେ ସହଜ କରିଦେଲ। ଗରୁଡ଼ ପଚାରିଲେ, କ'ଣ ହେଲା? ନା ସେ ଚଢ଼େଇ ବି ମରିସାରିଲାଣି, ସେଇ ଗଛ କୋରଡ଼ରେ ଥିବା ଗୋଟିଏ ତକ୍ଷକ ନାଗ ତାକୁ ବର୍ତ୍ତମାନ ଦଂଶନ କରିସାରିଛି, ସେ ଚଢ଼େଇ ଏବେ ମରିସାରିଛି। ଗରୁଡ଼ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ। ଯମ କହିଲେ, ଜନ୍ମ ମୃତ୍ୟୁ ଉପରେ ଦୁଃଖ କରିବାର କିଛି ନାହିଁ, ଆଉ ଯିଏ ଜନ୍ମ ହେଇଛି ସିଏ ତ ମରିବ, ସେଇ ଚଢ଼େଇର ମୃତ୍ୟୁ ପାଇଁ ତମେ ଏତେ କାହିଁକି ଦୁଃଖ କରୁଛ? ତାପରେ ଗରୁଡ଼କୁ ସାନ୍ତ୍ୱନା ଦେଇ କହିଲେ, ତୁମେ ତୁମ ନିଜ କାମରେ ମନ ଦିଅ, କହି ଯମଦେବତା ପଳେଇଲେ। ତେବେ ପିଲେ, ଯାହାର ଜନ୍ମ ଏଇଠି ହେଇଛି ତାହାର ମୃତ୍ୟୁ ମଧ୍ୟ ନିଶ୍ଚିତ ଲେଖା ଅଛି, ଆଉ ଯେତେବେଳେ ଆମର ମରିବାର କଥା ଆମେ ସେତେବେଳେ ମରିବା। ସେ ମରିବା ପାଇଁ ଆମେ ଭୟ କରିବାନି ବା ଆମେ ଡରିଯିବାନି, ମରିବା ପୂର୍ବରୁ ଆମେ ଅନ୍ୟମାନଙ୍କର କିଛି ଉପକାର କରିବା, ଭଲ କାମ କରିବା, ବାପା ମାଆଙ୍କ ସେବା କରିବା, ଆଉ ଜଗତ କଲ୍ୟାଣ ନିମନ୍ତେ କାମ କରିଯିବା। ଗପ କେମିତି ଲାଗିଲା କହିଲ?

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 8:00 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣିପାରିବେ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶୁଣୁଥିଲି ଗୌରୀ ଚଳଚ୍ଚିତ୍ରରୁ ଗୀତଟି। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସିକନ୍ଦର ଆଲାମ ଏବଂ ନିର୍ମଳ ମିଶ୍ରଙ୍କ କଣ୍ଠରୁ, ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ, ଗୀତ ରଚନା ପ୍ରସନ୍ନ ପଟ୍ଟନାୟକ, ଚଳଚ୍ଚିତ୍ର ଘର ବାହୁଡ଼ା।

ଶୁଣୁଥିଲି ଗପ ହେଲେ ଭି ସତ ଚଳଚ୍ଚିତ୍ରରୁ ଗୀତଟିକୁ ଗାଇଥିଲେ ସିକନ୍ଦର ଆଲାମ ଏବଂ ନିର୍ମଳା ମିଶ୍ର। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ସୁମନ କଲ୍ୟାଣପୁରଙ୍କ କଣ୍ଠରୁ ଗୀତଟି, ଭୁବନ ହରିଙ୍କ ସଙ୍ଗୀତ, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ, ଚଳଚ୍ଚିତ୍ର ଗପ ହେଲେ ଭି ସତ।

ନରସିଂହ ମହାପାତ୍ରଙ୍କ ରଚନା ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଗୀତା ପଟ୍ଟନାୟକ ଏବଂ ସୁଭାଷ ଦାସ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 9:00 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ସୁଥିଲି କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 10 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
1: घर में कई कहानियाँ होती हैं, कुछ पुरानी यादें, कुछ नए लम्हे। हर दीवार हर कोना दास्तां बयां करता है।
2: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस फॉर योर होम।
0: ଶ୍ରୋତାବନ୍ଧୁ, ପ୍ରସ୍ତୁତ କରୁଛୁ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଅଛନ୍ତି ପୁଷ୍ପିତା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଏଥର ଆଲୋଚନାର ବିଷୟ ରହିଛି ଶିଶୁ ବିଭିନ୍ନ ରୋଗ ଓ ଏହାର ଚିକିତ୍ସା। ଏ ସମ୍ପର୍କରେ ଶ୍ରୋତାଙ୍କର ଉତ୍ତର ଦେଇଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ।

0: ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆପଣ କିଡନୀ ସମସ୍ୟା ହେଉ ବା ପେଟ ରୋଗ ପାଇଁ ଚିନ୍ତିତ କି,
2: ସବ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟା ଅତ୍ୟାଧୁନିକ ଡାୟାଲିସିସ୍ ସେବା ଯୋଗାଇବା ସହ ନେଫ୍ରୋଲୋଜି, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଉନ୍ନତ ଓ ସଠିକ ଚିକିତ୍ସା ପ୍ରଦାନ କରିଥାଏ।
1: କିଡନୀ ଷ୍ଟୋନ, ଲିଭର ରୋଗ ବା ଡାୟାଲିସିସ୍, ସମସ୍ତ ଜଟିଳ ରୋଗର ସଫା ଚିକିତ୍ସା ପାଇଁ ଏଠାରେ ଅଭିଜ୍ଞ ଡାକ୍ତର ଓ ବିଶେଷ ଟିମ୍ ସର୍ବଦା ଉପଲବ୍ଧ।
2: ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରକାରିଣୀ ରୋଡ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖାଯାଇଥିଲା ଶିଶୁ ରୋଗ ଏବଂ ତାର ଚିକିତ୍ସା। ଏ ସମ୍ପର୍କରେ ଆପଣ 24 ତାରିଖ ଦିନ ଫୋନ ଯୋଗେ ଆମ ପାଖକୁ ଯେଉଁ ସବୁ ପ୍ରଶ୍ନ କରିଥିଲେ ତାର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ମୀନାକ୍ଷୀ ସାହୁ। କାର୍ଯ୍ୟକ୍ରମରେ ମ୍ୟାଡ଼ାମଙ୍କୁ ସ୍ୱାଗତ କରୁଛୁ। ମ୍ୟାଡ଼ାମ ନମସ୍କାର।
3: ନମସ୍କାର ମ୍ୟାଡ଼ାମ।
0: ଆମେ ଜାଣିଛୁ ଶରୀର ଅଛି ମାନେ ତ ରୋଗ ନିହାତି ଭାବରେ ହେବ, କିନ୍ତୁ ଶିଶୁମାନଙ୍କର କଥା ଯେତେବେଳେ ଉଠୁଛି ଅଭିଭାବକମାନେ ସବୁବେଳେ ମାନେ ସତର୍କ ହେଇକି ରହନ୍ତି, ନାଇଁ କି? ତ ପ୍ରଥମେ ଆମେ ଜାଣିବାକୁ ଚାହିଁବୁ ଯେ ପିଲାକୁ ଜ୍ୱର ହେଲା ବା ଥଣ୍ଡା

0: ଭାବରେ ଆମେ ଘରେ କ'ଣ କରିପାରିବା?
1: ହଁ, ଦେଖନ୍ତୁ, ଛୁଆମାନଙ୍କୁ ତ ଜ୍ୱର ବହୁତ ସମୟରେ ହୁଏ, କାହିଁକି ନା ଆମେ କହିପାରିବା ଭାଇରାଲ ଇନଫେକ୍ସନ ପେଡିଆଟ୍ରିକ୍ ଏଜ୍ ଗ୍ରୁପ୍ରେ ବହୁତ କମନ୍, ତ ଭାଇରାଲ ଇନଫେକ୍ସନ କମିବାକୁ ବେଳେବେଳେ କେଉଁ କେଉଁ ପିଲାର 3 ଡେଜ୍ରେ କମିଯାଏ, କେଉଁ କେଉଁ ପିଲାର 5 ଦିନ ଲାଗେ, କେଉଁ କେଉଁ ପିଲାର ବେଳେବେଳେ 7 to 10 ଡେଜ୍, 7 to 10 ଦିନ ବି ଲାଗେ। ତ ଏହି କମନ୍ ଭାଇରାଲ ଫିଭର ପାଇଁ ବୋଲି ଆମେ ୟୁଜୁଆଲି ଡେ 1ରେ ମୁଁ ତ କହିବି କେବେ ବି ଡକ୍ଟରଙ୍କ ପାଖକୁ ଯିବା ଦରକାର ନାହିଁ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଆପଣ ଟେମ୍ପରେଚର, ଫାର୍ଷ୍ଟ ଛୁଆକୁ ଜ୍ୱର ଆସିଲା ଆପଣ ଟେମ୍ପରେଚର ରେକର୍ଡ କରିବେ। ଆପଣ ଡିଜିଟାଲ ଥର୍ମୋମିଟର ନେବେ, ତାହାକୁ କାଖ ତଳେ ମାନେ ଆମ ପିଠରେ ଆପଣ ଦେଇକି ତାକୁ ରେକର୍ଡ କରିବେ। ଯଦି ଆପଣଙ୍କ ଜ୍ୱର 100 ଡିଗ୍ରୀ ଫାରେନହାଇଟ୍ ପହଞ୍ଚୁଛି, ତାହେଲେ ଆପଣ ଓଜନ ହିସାବରେ ଡାକ୍ତରଙ୍କ ପରାମର୍ଶ ପୂର୍ବରୁ ପାଇଥିବା ହେଉ କିମ୍ବା କିଛି ସେଇ ପାଖାପାଖି ରେଞ୍ଜରେ ଆପଣ ପ୍ୟାରାସିଟାମଲ୍ ଦେଇପାରିବେ। ପ୍ୟାରାସିଟାମଲ୍ ହେଉଛି ପୁରା ସେଫ୍, ଆପଣ ତାକୁ ପ୍ରତି 4-4 ଘଣ୍ଟାକୁ ଥରେ ବି ଦେଇପାରିବେ, ଇଭେନ 6 ଘଣ୍ଟାକୁ ଥରେ। ହେଲେ ଜ୍ୱର ଆସିଲେ ଆପଣ ପ୍ୟାରାସିଟାମଲ୍ ଦେଇଚାରିବେ, ଡିହାଇଡ୍ରେସନରୁ ଛୁଆକୁ ରକ୍ଷା କରିବେ, ଯେମିତିକି ଅତ୍ୟଧିକ ତରଳ ଖାଦ୍ୟ କିଛି ଦେଲେ କିମ୍ବା ସଫିସିଏଣ୍ଟ ପାଣି ପିଇବାକୁ ଦେଲେ, ଏମିତି କରି ତାକୁ ଡିହାଇଡ୍ରେସନରୁ ରକ୍ଷା କରିବେ ଏବଂ ପ୍ୟାରାସିଟାମଲ୍ ଦେବେ। ସ୍ପଞ୍ଜିଂ କରିବେ ମାନେ ଓଦା କପଡ଼ାରେ ପୁରା ବଡି ପୋଛିବେ। ଏହା ହେଉଛି ଜ୍ୱର ପାଇଁ ଆପଣଙ୍କର ପ୍ରାଥମିକ ମାନେ
2: ଜ୍ୱରଟା ତ ଏମିତି ଖାଲିରେ ଜ୍ୱର ହୁଏନି, ଯେମିତି ବି ସର୍ଦ୍ଦି କାଶଟା ତା ସହିତ ଲାଗିକି ଥାଏ।
1: ଆଜ୍ଞା,
2: ସେଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ?
1: ସର୍ଦ୍ଦି କାଶ ଯଦି ବି ହେଲା ଆପଣ ଭୟ ହେବା ଦରକାର ନାହିଁ। କାଶ ହେଉଛି ଆମର ଗୋଟେ ପ୍ରୋଟେକ୍ଟିଭ ମେକାନିଜମ୍, ଆମର ଯେଉଁ ଫ୍ଲେଗମ୍ ହୁଏ ସେ ଫ୍ଲେଗମ୍କୁ ସିଏ ବାହାର କରିବା ପାଇଁ ଆମର କାଶ ହୁଏ। ତ ଏହା ଗୋଟେ ବଡ଼ିର ପ୍ରୋଟେକ୍ଟିଭ ମେକାନିଜମ୍, ଏହା ପାଇଁ ଆମେ ସବୁବେଳେ ମେଡିସିନ୍ ଦେବାଟା ଦେବା କଥା ନୁହଁ, ଠିକ୍ କଥା ନୁହଁ। ତ ସେଥିପାଇଁ ଆପଣ ସେଥିରେ ବି ମୁଁ କହିବି ହାଇଡ୍ରେସନ୍ ହିଁ ଦରକାର। ହାଇଡ୍ରେସନ୍ ଯଦି ଆପଣ ମେଣ୍ଟେନ୍ କରୁଛନ୍ତି, ବେଳେବେଳେ ମୋ ପାଖକୁ ପେସେଣ୍ଟମାନେ ଆସିକି ପଚାରନ୍ତି ମ୍ୟାଡ଼ାମ୍ ବେଳେବେଳେ ଗୋଟେ ଥର କାଶୁଛି, ମୁଁ ଭାବେ ମୁଁ ସେମାନଙ୍କୁ ବି କୁହେ କାହିଁକି ଆସିଲେ ଆପଣ, ଦରକାର ନାହିଁ। ଗୋଟେ ଥର ଦିନରେ କେତେବେଳେ ଗୋଟେ ଥର କାଶିଲା, ତା ପାଇଁ ହିଁ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ
2: ନାହିଁ।
1: ଟିକେ ବ୍ୟସ୍ତ ହେଇଯାଆନ୍ତି, ମୁଁ ସେମାନଙ୍କୁ ବୁଝେଇ ଦିଏ, କାଉନ୍ସିଲିଂ କରେ ଯେ ଏମିତି ବେଳେବେଳେ କାଶ ହେଲେ ଆସିବା ଦରକାର ନାହିଁ। କାଶ ଲାଗି ରହିଲା ଆପଣଙ୍କର ଘଣ୍ଟା ଧରି କାଶ ଲାଗି ରହିଲା, କାଶ ଛୁଆ କାଶିକି ସେ ବାନ୍ତି କରିଦେଲା କିମ୍ବା ଶ୍ୱାସ ନେବାରେ କଷ୍ଟ ହେଲା, ଏହିସବୁ ହେଲେ ଆପଣ ଦରକାର ହୁଏ ଡକ୍ଟରଙ୍କ ପାଖକୁ ଯିବା, କାହିଁକିନା ଆମେ ଦେଖୁ ଆଉ କିଛି କାଶ ସହିତ ଅଲଗା କିଛି ପ୍ରୋବ୍ଲେମ୍ ଅଛି କି, ମାନେ କଫ ଜମିଛି କି, ଛାତିରେ କଫ ଜମିଛି କି, ସେତେବେଳେ ସେସବୁ ଆସେ। ସାଧାରଣ କାଶ ଆଉ ଥଣ୍ଡା ପାଇଁ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକତା ନାହିଁ।
2: ଏଇ ଯେଉଁ କହିଲେ ଯେଉଁ ଜ୍ୱର ଅଧିକ ହୁଏ, ଜ୍ୱର କମିଯାଏ, ଆମେ ପ୍ରାଥମିକ ଚିକିତ୍ସା କରିବା ଯେଉଁ ଜ୍ୱର ହେଲେ, ଏ ଯେଉଁ ନିମୋନିଆଟା ଆମେ ଜାଣିଛେ ଯେ ପ୍ରାୟତଃ ମାନେ ସାଧାରଣ କହୁଛି ଯେ ନିମୋନିଆଟା ଗୋଟେ ଡେଞ୍ଜରସ୍, ତାର ଲକ୍ଷଣଟା କ'ଣ ଆମେ ଦେଖନ୍ତୁ ଦେଖି ଜାଣିବା ଯେ ହଁ ଏଇଟା ନିମୋନିଆର ଆମେ ଡକ୍ଟର ପାଖକୁ ଯିବା।
1: ଆଜ୍ଞା, ଦେଖନ୍ତୁ ନିମୋନିଆ ଗୋଟେ କିଛି ବର୍ଷ ତଳେ ଥିଲା, ଏହା ଗୋଟେ ଡେଞ୍ଜରସ୍ ଡିଜିଜ୍ ଥିଲା ବିଲୋ 5 ଇୟର୍ ଚିଲଡ୍ରେନ୍ ମାନଙ୍କର, କାହିଁକିନା ଏଥିରେ ଡେଥ୍ ରେଟ୍ ବହୁତ ଅଧିକା ଥିଲା। ଏହାର କାରଣ ଥିଲା, ଏକ କଥା ମୁଁ ଯେମିତି କହିଲି, ଛୁଆମାନେ ସେମାନେ କିଛି କହିପାରିବେନି, ବାପା ମା' ବି ଜାଣିପାରୁନଥିଲେ, କିନ୍ତୁ ଏବେ ଧୀରେ ଧୀରେ ସଚେତନତା ବଢ଼ିଲାଣି, ବାପା ମା' ବି ସଚେତନ ହେଲେଣି ନିମୋନିଆ ପାଇଁ। ନିମୋନିଆ କ'ଣ? ନିମୋନିଆ ହେଉଛି ଆପଣଙ୍କର ଲଙ୍ଗସ୍ରେ

0: କଣ୍ଡିସନ୍ ଦେଖିବେ ଯେଉଁଥିରେ କି ଛୁଆର ଥଣ୍ଡା କାହିଁକି କମିନି। ପ୍ରଥମ ହେଲା ଛୁଆ ଦୁର୍ବଳ ରହିବା, ଅତ୍ୟନ୍ତ ଦୁର୍ବଳ ହେବା ଯୋଗୁଁ, ୱେଟ୍ କମ୍ ରହିବା ଯୋଗୁଁ ତାହା ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ଯେଉଁଥିରେ କି ବାରମ୍ବାର ଥଣ୍ଡା ଲାଗି ରୁହେ। ଦ୍ୱିତୀୟ ହେଲା ଆଉ କିଛି ଅଦର ଡିଜିଜ୍ ଅଛି କି, ଛୁଆର ଆଉ କିଛି ପ୍ରୋବ୍ଲେମ୍ ଅଛି କି। ତୃତୀୟ ହେଲା ପଲ୍ୟୁସନ୍, ପଲ୍ୟୁସନ୍ ଯେମିତି ମୁଁ କହିଲି ଏଇଦର ଇନ୍ଡୋର ପଲ୍ୟୁସନ୍ ନହେଲେ ଆଉଟଡୋର ପଲ୍ୟୁସନ୍। ୟୁଜୁଆଲି କ'ଣ ହୁଏ, ଛୁଆ 5 ବର୍ଷ ପରେ ସ୍କୁଲ ଗଲାଣି, ଛୁଆ ସ୍କୁଲ ଗଲାଣି, ହଁ, ତ ଛୁଆ ସ୍କୁଲ ଗଲେ ବି କ'ଣ ହୁଏ, ନିଜ ସାଙ୍ଗସାଥିଠୁ ବି ଇନଫେକ୍ସନ୍ ନେଇକରି ଆସନ୍ତି ଘରକୁ, ତ ସେତେବେଳେ ବି ଛୁଆଙ୍କୁ ବାରମ୍ବାର ଭାଇରାଲ ଇନଫେକ୍ସନ୍ ହବ, ବ୍ୟାକ୍ଟେରିଆଲ ଇନଫେକ୍ସନ୍ ହବ, ତ ସେଥିରୁ ଥଣ୍ଡା ହୁଏ। ଥଣ୍ଡା ହେଲେ ସେଟା କିଛି ପ୍ରୋବ୍ଲେମ୍ ନୁହଁ, ଯଦି ଅତ୍ୟଧିକ ଥଣ୍ଡା ହୁଏ ତାହେଲେ ଆପଣ କିମ୍ବା ଅଲଗା କିଛି ସିମ୍ପଟମ୍ସ ଆସେ, ଯେମିତିକି କାଶ, ରାତିରେ କାଶ ହବା, ଛୁଆ ଶୋଇ ନ ପାରିବା, ଧଇଁ ଧଇଁ ଲାଗିବା, କିମ୍ବା ଅଧିକ କିଛି ଜ୍ୱର ନ ଛାଡ଼ିବା, ମାସରେ 2-3 ଥର ଜ୍ୱର ଆସିବା, ଏସବୁ ପ୍ରୋବ୍ଲେମ୍ ହେଲେ ଆପଣ ଡାକ୍ତରଙ୍କ ପାଖକୁ, ତ ତାକୁ ଦେଖିବାକୁ ପଡ଼ିବ, ଆପଣ ଡକ୍ଟରଙ୍କ ପାଖକୁ ପରାମର୍ଶ ନେବାକୁ ପଡ଼ିବ, କିଛି ପ୍ରୋବ୍ଲେମ୍ ରହୁଛି ଟିକେ ଦେଖିବାକୁ ପଡ଼ିବ, ହେଲା, ଆଲର୍ଜି ରହୁଛି, ସାଇନୋସାଇଟିସ୍ ରହୁଛି, ଟିକେ ଦେଖିବାକୁ ପଡ଼ିବ।
1: ଯେହେତୁ ଆପଣଙ୍କର ଝିଅକୁ ବାର ବାର ଏମିତି ହଉଛି ଜଣାଉଛନ୍ତି, ତ ମ୍ୟାଡମ୍ଙ୍କ କହିବା ଅନୁସାରେ ଆପଣ ଆପଣଙ୍କ ନିକଟସ୍ଥ ଚିକିତ୍ସାଳୟକୁ ଯାଇକି ଥରେ ଡକ୍ଟରଙ୍କୁ ଦେଖେଇ ଦିଅନ୍ତୁ, ହେଲା, ଦେଖେଇ ଦେଇକି ଆପଣଙ୍କ କ'ଣ ପାଇଁ ରୋଗଟା ଜଣା ପଡ଼ିଲେ ତାର ଚିକିତ୍ସାଟା ଆରମ୍ଭ କରିଦେବାଟା ଭଲ, ଆପଣଙ୍କ ପାଇଁ ଯେତେ ଜଲ୍ଦି କରିବେ ସେଇଟା ସେତେ ଭଲ। ରହିଲୁ, ନମସ୍କାର।
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ୍ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ୍ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ। ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମ।
4: ହ୍ୟାଲୋ,
1: ନମସ୍କାର।
4: ନମସ୍କାର,
1: କିଏ କହୁଥିଲେ?
4: ମୁଁ ସୂର୍ଯ୍ୟସ୍ନାଥ ପଟ୍ଟନାୟକ କହୁଥିଲି, କୋରାପୁଟ ଜିଲ୍ଲା ସୁନାବେଡ଼ାରୁ।
1: ସୂର୍ଯ୍ୟସ୍ନାଥ ବାବୁ କୋରାପୁଟ କହୁଛନ୍ତି, ଆପଣ ଆମର ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣିଛନ୍ତି?
4: ଆଜ୍ଞା, ମୁଁ ଶୁଣେ ଆପଣଙ୍କର କାର୍ଯ୍ୟକ୍ରମ,
1: ଖୁସି ଲାଗିଲା। ଆପଣ ଜାଣିଥିବେ ତାହେଲେ ଆଜି ଆମ

0: ପିଲାଛନ୍ତି
1: ହୁଁ
0: ଏଇ ଜିନିଷଟି କି ମୁଁ ଆଉଟ ହେଲେ କରିବା ପାଇଁ ଚାହୁଁଛି। ଆକ୍ଚୁଆଲି କିଛିଟା ଡକ୍ଟର୍ସ ଅଛନ୍ତି ମାନେ ରିଲ୍ସ କରନ୍ତି ମାନେ ଆୱେରନେସ ପାଇଁ, ସେକ୍ସୁଆଲ ଆୱେରନେସ ପାଇଁ, କଣ ଖାଦ୍ୟ ପାଇଁ ଭଲ କଣ ଖରାପ ନାହିଁ। ଆଜିକାଲି ଆସୁଛି 30 ମିନିଟ୍ କମ୍ୟୁନିକେଟ ମିଲ୍ ଖାଦ୍ୟ, ଯେ ପିଲାର 8 ମାସ 6 ମାସ ହିସାବରେ ବସିପାରେ ହିସାବରେ, ଆଉ ଯୋଉ ଗାର୍ଲିକ ଆଉ ଯୋଉ ଆସୁଛି ପିଲା ଖାଇବା ପାଇଁ, ଏଇଟା ଭଲ ହେଲା। ତାଠୁ ଯୋଉ ପାର୍କ ଯୋଉ ଆଗକାଳ ପହଞ୍ଚିଛି ପିଲାମାନଙ୍କୁ
1: ହଁ, ମୁଁ କହିବାକୁ ଚାହୁଁଛି ଯେ ଅଲୱେଜ ଅଲୱେଜ ଅଲୱେଜ କେବଳ ମା କ୍ଷୀର ହିଁ ଦିଅନ୍ତୁ। ମା କ୍ଷୀର ସବୁଠୁ ବେଷ୍ଟ। ପ୍ରଥମ ଛଅ ମାସ ଏକ୍ସକ୍ଲୁସିଭ ବ୍ରେଷ୍ଟ ଫିଡିଂ, ଏକ୍ସକ୍ଲୁସିଭ ଯୋଉ ମଦରର ଏମିତି ବହୁତ ସ୍ପେଶିଆଲ ଆଣ୍ଡ ରେୟର କଣ୍ଡିସନ ଯୋଉଥିରେ କି ଆପଣ ମା କ୍ଷୀର ଦିଆ ହେଇପାରେ, ଯେମିତିକି ମଦରକୁ ଟିବି ହେଇଛି, ଟିବରକୁଲୋସିସରେ କାହିଁକି ବେବିକୁ ଦେଇପାରିବେନି ଆପଣ, ତ ସେତେବେଳେ ଆପଣ ଫର୍ମୁଲା ମିଲ୍କ ଉପରେ ଡିପେଣ୍ଡେଣ୍ଟ ହେବେ, ଆଉ ବାକି କିମ୍ବା ଅଦର ମାନେ ଗାଈ କ୍ଷୀର ଦେଇପାରିବେ, ତଥାପି ଆମେ ଗାଈ କ୍ଷୀର ମନା କରୁ। ତ ସେକେଣ୍ଡ ହେଲା, ଆପଣ ସବୁବେଳେ ଯଦି ମା କ୍ଷୀରର ବେନିଫିଟ ତ ବହୁତ ସାରା ଅଛି, ବହୁତ ସାରା, ଯେମିତିକି ପିଲାର ଗ୍ରୋଥ ଡେଭଲପମେଣ୍ଟ ଆଉ ପିଲା ବହୁତ ସାରା ଇନଫେକ୍ସନ ରଖିବା ପାଇଁ, କିନ୍ତୁ ଯଦି ଯେତେବେଳେ ପିଲାକୁ 6 ମାସ ହେଇଯାଏ ତାପରେ କ'ଣ ହୁଏ, ମାଆର କ୍ଷୀର ଧୀରେ ଧୀରେ କମି ଆସେ, କାହିଁକିନା ସେତିକି ସିକ୍ରେସନ ହିଁ ସେମିତି, ମାନେ ନେଚୁରାଲ ୱେଜ୍ ହିଁ ସେମିତି, ଯେ 6 ମାସ ପରେ ଆପଣଙ୍କର ଧୀରେ ଧୀରେ ମଦର ମିଲ୍କ କମିବା, ସିକ୍ରେସନ କମିବା ଷ୍ଟାର୍ଟ ହୁଏ, ମାନେ ଆଉ ବେଶୀ ହୁଏନି। ଯେତିକି ପିଲାର ଡିମାଣ୍ଡ ଥାଏ, ତାର ଯେତିକି ନ୍ୟୁଟ୍ରିସନାଲ ରିକ୍ୱାରମେଣ୍ଟ ଯେତିକି ଥାଏ, ସେତିକି ଆଉ ହୁଏନି। ହୁଏ ତ ସେତେବେଳେ ଆପଣ ବେଳେବେଳେ ଦେଇପାରିବେ, ଯଦି ମାଆର କ୍ଷୀର ସମ୍ପୂର୍ଣ୍ଣ ଭାବରେ, ଏବେ ଦେଖନ୍ତୁ କିଛି କିଛି ମା ଆସନ୍ତି କୁହନ୍ତି ନା ଆମର ପୁରା କମିଯାଇଛି, ବିଲକୁଲ ହଉ ନାହିଁ, ସେତେବେଳେ କ'ଣ ଆମେ ଛୁଆକୁ କିଛି ନ ଦେଇ ରଖିବା, ସେତେବେଳେ ଆମେ

0: ମିନାକ୍ଷୀ ମ୍ୟାଡମ୍, ଆପଣଙ୍କର କ'ଣ ସମସ୍ୟା ରହିଛି ନା ପରାମର୍ଶ ନେବେ ନା କ'ଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ।
1: ମୁଁ ଖାଲି ଜାଣିବାକୁ ଚାହୁଁଛି ମୋର ଗୋଟେ 7 ମାସର ଛୁଆ ଅଛି।
0: ଆଜ୍ଞା।
1: କିନ୍ତୁ ସେ ମାନେ ଖାଇବା ପିଇବା ସବୁ ଠିକ୍ ଚାଲିଛି। ମୁଁ ଯେତେବେଳେ ଗୋଟେ ଡକ୍ଟରଙ୍କ ପାଖକୁ ନେଇଥିଲି ତ କିଛି ଏମିତି ସମସ୍ତ ଜ୍ୱର ଟିକେ ହେଇଯାଉଛି କହିଲେ, ବହୁତ ଓଜନ ହେଇଯାଇଛି ପିଲାକୁ, ଆଉ ତାର ଖାଇବା ବି କମ କରିଦିଅନ୍ତୁ। କିନ୍ତୁ ସେ ଯେହେତୁ ଖାଉଛି ତ ଖାଇବା କମ କଲେ ତାକୁ କିଛି ଅସୁବିଧା ହବ ବୋଲି ଭାବିକି ମୁଁ ଆଉ ତାକୁ କିଛି କମ ବି କରିପାରୁନି ଖାଇବାଟା।
0: ଆଚ୍ଛା, ଠିକ ଅଛି। ତ ଫାର୍ଷ୍ଟ କ୍ୱେଶ୍ଚିନ୍ ହେଲା, 7 ମାସରେ ଓଜନ କେତେ ଅଛନ୍ତି?
1: ତାର 11 କେଜି।
0: ହଁ, ତ ନିହାତି 7 ମାସରେ ପୁଅ ନା ଝିଅ?
1: ପୁଅଟେ।
0: ପୁଅଟେ, ତ 7 ମାସରେ 11 କେଜି ମାନେ ନିହାତି ଅଧିକ ଅଛି, ଯୋଉଟା ଆମର 1 ଇୟର୍ ବର୍ଷେ ପରେ ଯାଇକି ବି 11 କେଜି ଆସିବ। ମାନେ ବର୍ଷେ 1 ଇୟର୍ କମ୍ପ୍ଲିଟ୍ ବେଳେ ଗୋଟେ ପୁଅ ପିଲାର 10.6 କେଜି ଥାଏ, ଏଠି ଆପଣଙ୍କର 11 କେଜି ଅଛନ୍ତି 7 ମାସରେ ହିଁ, ତ ନିହାତି ଅଧିକ ଅଛି। ଆମର ଯୋଉ ଗ୍ରୋଥ ଆମେ ମନିଟର କରୁ ଛୁଆଙ୍କର, ତ ଏଇଟା ନିହାତି ବହୁତ ଉପରକୁ ପଳାଉଛି, +2 standard deviation ପଡ଼ୁଛି। ତ ଯୋଉ ବି ଡକ୍ଟର ଆପଣଙ୍କୁ କହିଛନ୍ତି ଯେ ଖାଇବା କମ୍ କରନ୍ତୁ, ଭଲ କଥାଟେ କହିଛନ୍ତି, କିନ୍ତୁ ବେଳେବେଳେ ଆମର ଏଇ ଯୋଉ ଓଜନ ବଢ଼ିବାର କାରଣ କ'ଣ ପାଇଁ ଓଜନ ବଢ଼େ ସେଟା ବି ଆମକୁ ଦେଖିବାକୁ ପଡ଼ିବ। ନାନାଦି କାରଣ ଥାଏ ଓଜନ ବଢ଼ିବାର, ଖାସ କରି ଦେଖନ୍ତୁ ଏଇ ବର୍ଷେ ତଳକୁ ଛୁଆର ଓଜନ ବଢ଼ିବାର ଅଲଗା କାରଣ ଥାଏ ନା। ଆମେ ଯେଉଁଟା ଆମେ କହୁ ମେଦବହୁଳତା ମୋଟାପଣ, ସେଟା ୟୁଜୁଆଲି ବଡ଼ ଛୁଆଙ୍କୁ, 5 ବର୍ଷ ଉପରେ କିମ୍ବା 2 ବର୍ଷ ଉପର ଛୁଆଙ୍କୁ ଆମେ କହୁ ମେଦବହୁଳତା କିମ୍ବା ଓବେସିଟି, ଅଧିକ ସାଇଜ ମାନେ କ୍ୟାଲୋରିଯୁକ୍ତ ଫୁଡ୍ ଖାଇବା ଯୋଗୁଁ ସେମାନଙ୍କର ଓଜନ ବଢ଼େ। କିନ୍ତୁ ବର୍ଷେ ତଳ ଛୁଆ ୟୁଜୁଆଲି ଆପଣ ଫାର୍ଷ୍ଟ 6 ମାସ କୋଉ ତାକୁ ଫିଡିଂ କରେଇଥିଲେ, ବ୍ରେଷ୍ଟ ମିଲ୍କ ଦେଇଥିଲେ ନା ଆପଣ ତାକୁ?
1: ହଁ।

0: ହଁ, ତ ୟୁଜୁଆଲି ଆଇରନ୍ ଆପଣ ଦେଉଛନ୍ତି?
1: ଆଜ୍ଞା।
0: କେବେଠୁ ଷ୍ଟାର୍ଟ କରିଲେ?
1: ଷ୍ଟାର୍ଟ
0: କରିଛନ୍ତି,
1: ବନ୍ଦ
0: କରିଦେଇଛନ୍ତି। ବନ୍ଦ କଲା ପରେ ସେଇଟା କମିଛି ଜଣା ପଡ଼ୁନି। ମୋଷ୍ଟଲି ଏଇଟା ସେଇ ଆଇରନ୍ ସପ୍ଲିମେଣ୍ଟେସନ ପାଇଁ ନୁହଁ। ଆଗରୁ ଆପଣ ନୋଟିସ୍ କରିଥିଲେ? ଆଚ୍ଛା, ତ ଏହା ମୋଷ୍ଟଲି ଭିଟାମିନ୍ ବି କମ୍ପ୍ଲେକ୍ସର ଅଭାବ ଯୋଗୁଁ ଏହା ହୋଇଥାଏ। ଏଟାକୁ ଜିଓଗ୍ରାଫିକ୍ ଟଙ୍ଗ୍ କୁହାଯାଏ। ତ ଆପଣ ବି କମ୍ପ୍ଲେକ୍ସ ଦିଅନ୍ତୁ ତାକୁ। ଦେଉଛନ୍ତି ବି କମ୍ପ୍ଲେକ୍ସ?
1: ଆଜ୍ଞା।
0: ଠିକ୍ ଅଛି, ଠିକ୍ ଅଛି, ଠିକ୍ ଅଛି, ଦେଖିବେ ଧୀରେ ଧୀରେ ଧୀରେ ସେ କମି ଆସିବ।
2: ଠିକ୍ ଅଛି, ଧନ୍ୟବାଦ। ଆପଣ ଯେଉଁ ଏବେ କହିଲେ ଯେଉଁ ଚିନି ମିଶେଇକି ଦେଇ ଦେଉଛନ୍ତି,
0: ହଁ
2: ଆମେ ଏବେ ଶୁଣିଛୁ, ଆଗ ତ ନଥିଲା, ଏବେ ଶୁଣିଛୁ ନୋ ସଲ୍ଟ ନୋ ସୁଗର, ସେଇଟା କେତେ?
0: 100% 100%। ଏବେ ଦେଖନ୍ତୁ, ସୁଗର ଇଜ୍ ଲାଇକ୍ ପଏଜନ୍, ଆପଣ ଜାଣିଛନ୍ତି। ସୁଗର ଇଜ୍ ଲାଇକ୍ ଏ ପଏଜନ୍, ଏଭ୍ରି ବଡି ଇଜ୍ ଟକିଂ ଆବାଉଟ୍ ଦିସ୍। ମାନେ ସମସ୍ତେ କହୁଛନ୍ତି ସୁଗର ରିଚ୍ ଫୁଡ୍ ଆଭଏଡ୍ କରନ୍ତୁ, ତ ୱାଇ ନଟ୍ ବିଲୋ 2 ଇୟର୍। ତ ଦେଖନ୍ତୁ, ଛୁଆର କିଡ଼ନୀ ସେତିକି ମ୍ୟାଚ୍ୟୁର୍ ହେଇନଥାଏ କିଡ଼ନୀ, ତ ତା ଉପରେ ଏନି ସଲ୍ଟ ଲୋଡ୍, ଏନି ସଲ୍ଟରେ କ'ଣ ଆମର ସଲ୍ଟ ଲୋଡ୍ ହିଁ ବଢ଼େ, କିଡ଼ନୀ ଉପରେ ସଲ୍ଟର ଲୋଡ୍ ପଡ଼େ, ତ ଦ୍ୟାଟ୍ ସୁଡ୍ ବି ଏଭଏଡେଡ୍। କିଡ଼ନୀ ଉପରେ ଆମର ସଲ୍ଟର ମାତ୍ରାଟା ନ ବଢ଼େଇବା ପାଇଁ, ପ୍ରେସର୍ ନ ପକେଇବା ପାଇଁ, କାହିଁକି କିଡ଼ନୀ ମ୍ୟାଚ୍ୟୁର୍ ହେଇନଥାଏ 2 ଇୟର୍ ପରେ ହିଁ।

0: ଶୁଣୁଛନ୍ତି ବାବୁସାନଙ୍କ କଣ୍ଠରୁ ଗୀତଟି, ଗୁଡ୍ଲି ରଥଙ୍କ ସଙ୍ଗୀତ, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ଚଳଚ୍ଚିତ୍ର ଲୋଫର।
1: ବହୁ,
2: ହଁ ମା,
1: ଏଇ ଘରର କିଛି ନିୟମ ଅଛି।
2: ଯେମିତିକି?
1: ଯେମିତିକି ଏଠି କ୍ୟାସ୍ ର ପରମ୍ପରା ନାହିଁ।
2: ତ ନେଣ ଦେଣ?
1: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।

ସବୁବେଳେ ଚେଷ୍ଟା କରୁ ଆପଣମାନଙ୍କ ପସନ୍ଦର ଗୀତ ଦେବା ପାଇଁ, ତେଣୁ ଶୁଣୁଥାନ୍ତୁ ଗୀତାଞ୍ଜଳି ଆକାଶବାଣୀ ବ୍ରହ୍ମପୁରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଶୁଣୁଛନ୍ତି ୟା ମହାନ୍ତିଙ୍କ କଣ୍ଠରୁ ଗୀତଟି, ବୈଦ୍ୟନାଥ ଦାସଙ୍କ ସଙ୍ଗୀତ, ଗୀତ ରଚନା ଅରୁଣ ମନ୍ତ୍ରୀ, ଚଳଚ୍ଚିତ୍ର ଲେଖିଛି ନା ତୋର।

ଶୁଣୁଛନ୍ତି ଅରିଜିତ ସିଂଙ୍କ କଣ୍ଠରୁ ଗୀତଟି। ପ୍ରୀତମଙ୍କ ସଙ୍ଗୀତ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ଚଳଚ୍ଚିତ୍ର ଏ ଦିଲ୍ ହେ ମୁସ୍କିଲ।

ଶୁଣୁଛନ୍ତି ଅରିଜିତ ସିଂଙ୍କ କଣ୍ଠରୁ ଗୀତଟି। ପ୍ରୀତମଙ୍କ ସଙ୍ଗୀତ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ଚଳଚ୍ଚିତ୍ର ଏ ଦିଲ୍ ହେ ମୁସ୍କିଲ।

ବିରିବାକୁ ବସିଲାଣି। ଏହି ଛଅ ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ

କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍

ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଯାଇଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍, ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି

ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣିଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ୍ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ BTech ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ୍ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱ ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମୟ

ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି, ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି ଏତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ ଗୁଡ଼ିକର ସଂରକ୍ଷଣ ପାଇଁ ଏକ ସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫା ସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ। କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନା ଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ

ବ୍ୟାବ୍ରର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋ ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ, ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ ତେବେ କୌଣସି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ତ୍ର ହେବାକୁ ଦେବା ନାହିଁ। ମୋ ଅନୁରୋଧ, ବର୍ଷାର

0: शर्मिला टैगोर के पिता बने फिल्म आराधना में। एक श्रोता ने लिखा है कि फिल्म मदर इंडिया में जब नरगिस कीचड़ में पड़े चने अपने बच्चों को खिलाती है तब रोना आ जाता है। बहुत बहुत क्या कहूँ मैं, ऐसा सीन है वो वाकई। वहीं एक श्रोता लिखते हैं कि फिल्म बंदिनी का ये गाना बजाने वाले तो ऐसा गाना है जिसे भुलाना मुश्किल है। और एक श्रोता लिखते हैं कि आज आप भी कभी विविध भारती का कोई प्रोग्राम जब प्रस्तुत करती हैं तो अगर उस वक्त आपकी तबीयत ठीक नहीं भी होती है तो भी आप हमें बिल्कुल महसूस नहीं होने देती हैं, हम श्रोताओं का मनोरंजन करती रहती हैं, हम आपको सैल्यूट करते हैं। और एक श्रोता लिखते हैं कि फिल्म वीर जारा में गाना चला है दिल में मगर चाहत के दिए, बहुत ही भावुक गाना है, तब हम भावुक हो जाते हैं। और एक श्रोता ने कहा है कि अंतर्मन की
1: आकाशवाणी कटक समय वर्तमान स्टूडियो घड़ी रे दिन गोटे 50 मिनिट हेबाक जाउछि। सुनंतु ओडिया रे संवाद।
2: आकाशवाणी ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପେଟ୍ରିକ୍ ହାମିନି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଲା ଭାରତ ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା। ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆମ ଦେଶରେ ତିଆରି ହୋଇଥିବା C-295 ବିମାନ ପ୍ରଥମ ଥର ପାଇଁ ସଫଳତାର ସହ ଆକାଶରେ ଉଡ଼ିଛି। ଏହିପରି 40 ବିମାନ ଏବେ ଭାରତରେ ତିଆରି ଚାଲିଛି। ଏହାଦ୍ୱାରା ଆମ ଦେଶର ଛୋଟ ବଡ଼ ଶିଳ୍ପଗୁଡ଼ିକୁ ନୂଆ ଶକ୍ତି ମିଳିବ, ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନ ଆହୁରି ମଜବୁତ ହେବ।
3: ଏଭିଏସନ୍ ସେକ୍ଟର ମେ ଭି ଦେଶ ନେ ଏକ ବଡ଼ି ସଫଳତା ପାଇ C-295 ୟେ ବିମାନ ମେଡ୍ ଇନ୍ ଇଣ୍ଡିଆ ହେ ଔର C-295 ବିମାନ ନେ अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे MSME और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
2: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ DRDO ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତ ଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
3: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ ଭାରତ 114

ଅନ୍ଧବିଶ୍ୱାସ ମଣିଷ ମନରେ ଭୟ ସୃଷ୍ଟି କରେ, ଯାହାଦ୍ୱାରା ଲୋକେ ସତ ଦେଖିପାରି ଭୁଲ ନିଷ୍ପତ୍ତି ନେଇ ନିଜର ବଡ଼ କ୍ଷତି କରିଥାନ୍ତି। ଏହାର ସମାଧାନ ପାଇଁ ସେ ଆସାମର ହାରଗିଲ ପକ୍ଷୀର ଉଦାହରଣ ଦେଇଛନ୍ତି। ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚିପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକ ସ୍ପଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମେଘାଳୟର ଲିଭିଂ ରୁଟ୍ ବ୍ରିଜ୍ ବା ଗଛ ଚେରରେ ତିଆରି ଜୀବନ୍ତ ପୋଲର ପ୍ରଶଂସା କରିଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଭାରତ ଆବେଦନ କରିଛି। ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶ ରାଜଗଡ଼ର ମହିଳାମାନଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି, ଯାହାକୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯାଉଛି। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଚାଲିଛି। ଏହି ଆଲୋଚନାରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ସହ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ। ଏହା ପୂର୍ବରୁ ଷ୍ଟେଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି ହର୍ମିନି ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସଂସଦ ବା ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରିବେ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ। ଏହାପରେ ସେ ସେସେଲ୍ସ ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଦଳ ସହିତ ନୌସେନାର 2 ଯୁଦ୍ଧ ଜାହାଜ ମଧ୍ୟ ଭାଗ ନେବ। ପ୍ରଧାନମନ୍ତ୍ରୀ ସେସେଲ୍ସକୁ 3 ସରକାରୀ ଗସ୍ତରେ ଯାଇଛନ୍ତି, ଯାହା ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଙ୍କଟଜନକ ପରିସ୍ଥିତି ସମୟରେ ଭାରତର ପ୍ରଗତି ପାଇଁ ନରସିଂହରାଓଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଏବଂ ମହାନ ଜନନାୟକ ବୋଲି କହିଛନ୍ତି। ଭାରତ ପକ୍ଷରୁ ଅପରେସନ ଆମିଷ୍ଟାଡ ଅଧୀନରେ ପଠାଯାଇଥିବା ସହାୟତା ସାମଗ୍ରୀ ଭେନେଜୁଏଲାରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶା ପ୍ରକଟ କରି କହିଛନ୍ତି, ସେଠାକୁ ପଠାଯାଇଥିବା ଫିଲ୍ଡ ହସ୍ପିଟାଲ ୟୁନିଟ୍, ରିଲିଫ୍ ସାମଗ୍ରୀ ଏବଂ ଜରୁରୀକାଳୀନ ଡାକ୍ତରୀ ଉପକରଣ ଭୂକମ୍ପ ପରବର୍ତ୍ତୀ ସହାୟତା କାର୍ଯ୍ୟକୁ ଆହୁରି ଗତି ପ୍ରଦାନ କରିବ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ପ୍ରଭାବହୀନ ହୋଇପଡ଼ିଛି। ବିଗତ କିଛି ଘଣ୍ଟା ମଧ୍ୟରେ ଦୁଇ ଦେଶ ପରସ୍ପର ଉପରେ ଭୟାବହ ସାମରିକ ଆକ୍ରମଣ କରିଛନ୍ତି। ଇରାନର ଏକ ଡ୍ରୋନ୍ ଆମେରିକାର ଏକ ବାଣିଜ୍ୟିକ ତେଲ ଟାଙ୍କି ଉପରେ ଆକ୍ରମଣ କରିବା ପରେ ଆମେରିକା ଏହାର ଜବାବ ଦେଇଛି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନର 10 ସାମରିକ ଘାଟି ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇରାନର ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ଗୋଦାମଗୁଡ଼ିକ ଧ୍ୱଂସ କରିଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଇରାନ ପୁଣି ନିୟମ ଉଲ୍ଲଂଘନ କଲେ ଏହାଠାରୁ ଆହୁରି ବଡ଼ ଆକ୍ରମଣ କରାଯିବ। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ କୁଏତ୍ ଏବଂ ବାହାରିନ୍ରେ ଥିବା

ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦ ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀରେ ମନ୍ କି ବାତ୍ର 135ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ସୁରକ୍ଷା, ଆତ୍ମନିର୍ଭରତା, ଜନଭାଗିଦାରୀ, ପରିବେଶ ସୁରକ୍ଷା ଏବଂ ଭାରତୀୟ ସଂସ୍କୃତିର ପ୍ରସାର ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜୁନ୍ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ହୋଇଛି। ଶ୍ରୀ ମୋଦି କହିଛନ୍ତି ଡିଆର୍ଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି। ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣ ପଦକ ସମେତ 114 ପଦକ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଥିଲା।

କର୍ମୀ ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ ପର୍ଯ୍ୟନ୍ତ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2014 ମସିହାରୁ ଭାରତ ପୋଲିଓମୁକ୍ତ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୋକିବା ଓ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି ଜିଲ୍ଲାର 66,365 ଜଣ ଶିଶୁଙ୍କୁ 564 ବୁଥ୍ରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 820 କେନ୍ଦ୍ରରେ 1,42,000 ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ାରେ 1,032 ବୁଥ୍ରେ 1,11,171 ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡିରେ 1,45,207 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ଅପରାହ୍ନ ଗୋଡ଼ାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସ୍ନାନ ପୂର୍ଣ୍ଣିମା

ପକ୍ଷରୁ କୁହାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ 97 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି, କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: କର୍ମୀ ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40
1: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
4: କେବଳ ଆକାଶବାଣୀ।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ସମର୍ପଣ ଷ୍ଟୁଡ଼ିଓରେ ଲାଷ୍ଟ ବାଜି 10 ମିନିଟ୍ ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟଧିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆପଣ କିଡ଼ନୀ ସମସ୍ୟା ହେଉ ବା ପେଟ ରୋଗ ପାଇଁ ଚିନ୍ତା କି,
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟା ଅତ୍ୟାଧୁନିକ ଡାୟାଲିସିସ ସେବା ଯୋଗାଇବା ସହ ନେଫ୍ରୋଲୋଜି, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଉନ୍ନତ ଓ ସଠିକ ଚିକିତ୍ସା ପ୍ରଦାନ କରିଥାଏ।
1: କିଡ଼ନୀ ଷ୍ଟୋନ, ଲିଭର ରୋଗ ବା ଡାୟାଲିସିସ ସମସ୍ତ ଜଟିଳ ରୋଗର ସଫଳ ଚିକିତ୍ସା ପାଇଁ ଏଠାରେ ଅଭିଜ୍ଞ ଡାକ୍ତର ଓ ବିଶେଷ ଟିମ୍ ସର୍ବଦା ଉପଲବ୍ଧ।
2: ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ତାରକାରୀ ରୋଡ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ

0: ବିଭିନ୍ନ ପ୍ରକାର ଲକ୍ଷଣ ଅଛି।
1: ହଁ, ବିଭିନ୍ନ ରୋଗ ପାଇଁ ବିଭିନ୍ନ ଲକ୍ଷଣ ଅଛି। ତ ମୋଷ୍ଟଲି ଆମେ କହିପାରିବା ଯେ କିଛିଟା ମୁଁ ଆପଣଙ୍କୁ କହିବି, ସେଇ ସବୁ ଲକ୍ଷଣ ଯଦି ହୁଏ ତାହେଲେ ବାପା ମା ନିହାତି ଡକ୍ଟରଙ୍କ ପାଖକୁ ଯିବେ କିମ୍ବା ହସ୍ପିଟାଲକୁ ଯିବେ। ଫାର୍ଷ୍ଟ ହେଲା ଅତ୍ୟଧିକ ଜ୍ୱର, ଏତେ ଜ୍ୱର ହବ ଯେ ଛୁଆ ବିଲକୁଲ ଅନେଇ ପାରିବ ନାହିଁ, ଦେଖିପାରିବ ନାହିଁ, ଖାଇବାକୁ ଜମା ଇଚ୍ଛା କରିବ ନାହିଁ, ଅତ୍ୟ ପରିମାଣରେ ବାନ୍ତି ହେବା, ବାରମ୍ବାର ବାନ୍ତି ହେବା, କିମ୍ବା ଫିଟ୍ସ ମାରିବା, ଫିଟ୍ସ ମାନେ ବାତ ମାରିବ, ଛୁଆର ବାତ ମାରିବ ଯଦି ବି ନିହାତି ଆପଣ ଡକ୍ଟରଙ୍କୁ ପରାମର୍ଶ କରିବେ, କେଉଁ ପ୍ରକାର ବାତ କ'ଣ ହେଇଛି ସେଇଆ ସବୁ ଜାଣିବାର ଅଛି। କିମ୍ବା ଛୁଆକୁ ନିଶ୍ୱାସ ନେବାରେ କଷ୍ଟ ହୁଏ ଯଦି, କିମ୍ବା ଛୁଆ ଅଚେତ ପଡ଼େ, ଛୁଆ ଯଦି ଅଚେତ ହେଇଗଲା, କିମ୍ବା ଛୁଆର ଡାଇରିଆ ପାଇଁ ତାର ଡିହାଇଡ୍ରେସନ୍ ହେଇଗଲା, ଜଳୀୟ ଅଂଶ ଦେହରେ ପୁରା କମିଗଲା, ଏହିସବୁ ଯଦି ଲକ୍ଷଣ ଥାଏ ଆମେ ନିହାତି ଛୁଆକୁ ନେବାକୁ ପଡ଼ିବ ହସ୍ପିଟାଲକୁ।
2: ଆପଣ ଯେମିତି କହିଲେ ଯେ ଅତ୍ୟଧିକ ଜ୍ୱର ଥିଲେ ଆମେ ହସ୍ପିଟାଲ ନବା, ତ ଏଇ ଯୋଉ ଜ୍ୱର ହୁଏ ପ୍ରାଥମିକ ଭାବରେ ଆମେ ଘରେ କ'ଣ କରିପାରିବା?
1: ହଁ ଦେଖନ୍ତୁ, ଛୁଆମାନଙ୍କୁ ତ ଜ୍ୱର ବହୁତ ସମୟରେ ହୁଏ, କାହିଁକି ନା ଆମେ କହିପାରିବା ଭାଇରାଲ ଇନଫେକ୍ସନ ପିଡିଆଟ୍ରିକ୍ ଏଜ୍ ଗ୍ରୁପରେ ବହୁତ କମନ, ତ ଭାଇରାଲ ଇନଫେକ୍ସନ କମିବାକୁ ବେଳେ ବେଳେ କେଉଁ କେଉଁ ପିଲାର 3 ଡେଜ୍ରେ କମିଯାଏ, କେଉଁ କେଉଁ ପିଲାର 5 ଦିନ ଲାଗେ, କେଉଁ କେଉଁ ପିଲାର ବେଳେବେଳେ 7-10 ଡେଜ୍, 7-10 ଦିନ ବି ଲାଗେ। ତ ଏଇ କମନ୍ ଭାଇରାଲ ଫିଭର ପାଇଁ ବୋଲି ଆମେ ୟୁଜୁଆଲି ଡେ 1ରେ ମୁଁ ତ କହିବି କେବେ ବି ଡକ୍ଟରଙ୍କ ପାଖକୁ ଯିବା ଦରକାର ନାହିଁ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଆପଣ ଟେମ୍ପରେଚର, ଫାର୍ଷ୍ଟ ଛୁଆକୁ ଜ୍ୱର ଆସିଲେ ଆପଣ ଟେମ୍ପରେଚର ରେକର୍ଡ କରିବେ, ଆପଣ ଡିଜିଟାଲ ଥର୍ମୋମିଟର ନେବେ, ତାହାକୁ କାଖ ତଳେ ମାନେ ଆର୍ମପିଟ୍ରେ ଆପଣ ଦେଇକି ତାକୁ ରେକର୍ଡ କରିବେ। ଯଦି ଆପଣଙ୍କର ଜ୍ୱର 100 ଡିଗ୍ରୀ ଫାରେନହାଇଟ୍ ପହଞ୍ଚୁଛି ତାହେଲେ ଆପଣ ଓଜନ ହିସାବରେ ଡାକ୍ତରଙ୍କ ପରାମର୍ଶ ପୂର୍ବରୁ ପାଇଥିବା ହେଉ କିମ୍ବା କିଛି ସେଇ ପାଖାପାଖି ରେଞ୍ଜରେ ଆପଣ ପାରାସିଟାମଲ ଦେଇପାରିବେ। ପାରାସିଟାମଲ ହେଉଛି ପୁରା ସେଫ୍, ଆପଣ ତାକୁ ପ୍ରତି 4-4 ଘଣ୍ଟାକୁ ଥରେ ଦେଇପାରିବେ, ଇଭେନ 6 ଘଣ୍ଟାକୁ ଥରେ ହେଲା, ଜ୍ୱର ଆସିଲେ ଆପଣ ପାରାସିଟାମଲ ଦେଇ ଚାଲିବେ, ଡିହାଇଡ୍ରେସନରୁ ଛୁଆକୁ ରକ୍ଷା କରିବେ, ଯେମିତିକି ଅତ୍ୟଧିକ ତର ଖାଦ୍ୟ କିଛି ଦେଲେ କିମ୍ବା ସଫିସିଏଣ୍ଟ ପାଣି ପିଇବାକୁ ଦେଲେ, ଏମିତି କରି ତାକୁ ଡିହାଇଡ୍ରେସନରୁ ରକ୍ଷା କରିବେ ଏବଂ ପାରାସିଟାମଲ ଦେବେ, ସ୍ପଞ୍ଜିଂ କରିବେ ମାନେ ଓଦା କପଡ଼ାରେ ପୁରା ବଡି ପୋଛିବେ। ଏହା ହେଉଛି ଜ୍ୱର ପାଇଁ ଆପଣଙ୍କର ପ୍ରାଥମିକ ମାନେ
2: ଜ୍ୱରଟା ତ ଏମିତି ଖାଲିରେ ଜ୍ୱର ହୁଏନି, ଯେମିତି ସର୍ଦ୍ଦି କାଶ ତା ସହିତ ଲାଗିକି ଥାଏ, ତ ସେଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ?
1: ସର୍ଦ୍ଦି କାଶ ଯଦି ବି ହେଲା ଆପଣ ଭୟ ହେବା ଦରକାର ନାହିଁ। କାଶ ହେଉଛି ଆମର ଗୋଟେ ପ୍ରୋଟେକ୍ଟିଭ ମେକାନିଜମ, ଆମର ଯେଉଁ ଫ୍ଲେଗମ୍ ହୁଏ ସେ ଫ୍ଲେଗମ୍କୁ ସେ ବାହାର କରିବା ପାଇଁ ଆମର କାଶ ହୁଏ, ତ ଏହା ଗୋଟେ ବଡ଼ିର ପ୍ରୋଟେକ୍ଟିଭ ମେକାନିଜମ, ଏହା ପାଇଁ ଆମେ ସବୁବେଳେ ମେଡ଼ିସିନ ଦେବାଟା କଥା ନୁହଁ, ଠିକ୍ କଥା ନୁହଁ। ତ ସେଥିପାଇଁ ଆପଣ ସେଥିରେ ବି ମୁଁ କହିବି ହାଇଡ୍ରେସନ୍ ହିଁ ଦରକାର, ହାଇଡ୍ରେସନ୍ ଯଦି ଆପଣ ମେଣ୍ଟେନ୍ କରୁଛନ୍ତି। ବେଳେବେଳେ ମୋ ପାଖକୁ ପେସେଣ୍ଟମାନେ ଆସନ୍ତି, ପଚାରନ୍ତି ମ୍ୟାଡ଼ାମ ବେଳେବେଳେ ଗୋଟେ ଥର କାଶୁଛି, ଭାବେ ମୁଁ ସେମାନଙ୍କୁ ବି କୁହେ କାହିଁକି ଆସିଲେ ଆପଣ, ଦରକାର ନାହିଁ, ଗୋଟେ ଥର ଦିନରେ କେତେବେଳେ ଗୋଟେ ଥର କାଶିଲା, ତ ତା ପାଇଁ ହିଁ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ
2: ନାହିଁ।
1: ବ୍ୟସ୍ତ ହେଇଯାଆନ୍ତି, ମୁଁ ସେମାନଙ୍କୁ ବୁଝାଇ ଦିଏ, କାଉନ୍ସିଲିଂ କରେ ଯେ ଏମିତି ବେଳେବେଳେ କାଶ ହେଲେ ଆସିବା ଦରକାର ନାହିଁ। କାଶ ଲାଗି ରହିଲା ଆପଣଙ୍କର ଘଣ୍ଟା ଘଣ୍ଟା ଧରି କାଶ ଲାଗି ରହିଲା, କାଶ ଛୁଆ କାଶି କାଶି ବାନ୍ତି କରିଦେଲା କିମ୍ବା ଶ୍ୱାସ ନେବାରେ କଷ୍ଟ ହେଲା, ଏହିସବୁ ହେଲେ ଆପଣ ଦରକାର ହୁଏ।

0: ଆଜ୍ଞା ଆଜ୍ଞା ଆଜ୍ଞା ତ ପ୍ରଥମ ତ ହେଲା ଏର ଓଜନ କେତେ?
1: ତାର ଓଜନ ଅଛି ଏବେ ଆମର ଛୁଆ କେତେ ଓଜନ ଅଛି? କେତେ ଓଜନ ତେର କେଜି?
0: ହଁ ଦେଖନ୍ତୁ, ପାଞ୍ଚ ବର୍ଷର ଛୁଆ ଯଦି 13 KG ହେଲା ମାନେ ମୁଁ କହିବି ବହୁତ କମ ଗ୍ରୋଥ, ବହୁତ ଖରାପ ଅଛି, କମ ଅଛି। ତ ତାର ଏମିତି ଥଣ୍ଡାଟା ବାରମ୍ବାର ହୁଏ କି? ପ୍ରତିବର୍ଷ ତ ଏହାକୁ ଆମେ କହୁ ଆଲର୍ଜିକ ରାଇନାଇଟିସ, ବୁଝିପାରୁଛନ୍ତି? ମାନେ ଯୋଉଠିକି ଛୁଆ ପ୍ରୋନ ଅଛି ସବୁ ଆଲର୍ଜି ପାଇଁ। ୟୁଜୁଆଲି ରେନି ସିଜନ ଆରମ୍ଭ ହେଲା ପରେ ଏସବୁ ଅସୁବିଧା ଆରମ୍ଭ ହୁଏ। ଦେଖୁନ, ଆପଣ ଘର ପାଖରେ କିଛି ଆଲର୍ଜି ପ୍ରୋନ ଡଷ୍ଟ କିଛି ବେଶୀ ଅଛି କି? ଡଷ୍ଟ ଏରିଆ ଅଛି
2: ଆଖପାଖରେ ଆପଣଙ୍କର? ସ୍ୱଚ୍ଛତା ନାହିଁ କି?
0: ୱେଟ କମ୍ ରହିବା ଯୋଗୁଁ ତାର ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ଯୋଉଥିରେ କି ବାରମ୍ବାର ଥଣ୍ଡା ଲାଗି ରୁହେ। ଦ୍ୱିତୀୟ ହେଲା, ଆଉ କିଛି ଅଦର ଡିଜିଜ୍ ଅଛି କି ଛୁଆର, ଆଉ କିଛି ପ୍ରୋବ୍ଲେମ ଅଛି। ତୃତୀୟ ହେଲା ପଲ୍ୟୁସନ, ପଲ୍ୟୁସନ ଯେମିତି ମୁଁ କହିଲି ଏଇଦର ଇନଡୋର ପଲ୍ୟୁସନ ନହେଲେ ଆଉଟଡୋର ପଲ୍ୟୁସନ। ୟୁଜୁଆଲି କ'ଣ ହୁଏ, ଛୁଆ 5 ବର୍ଷ ପରେ ସ୍କୁଲ ଗଲାଣି? ଛୁଆ ସ୍କୁଲ ଗଲାଣି? ହଁ। ତ ଛୁଆ ସ୍କୁଲ ଗଲେ ବି କ'ଣ ହୁଏ, ନିଜ ସାଙ୍ଗସାଥିଠୁ ବି ଇନଫେକ୍ସନ ନେଇକରି ଆସନ୍ତି ଘରକୁ। ତ ସେତେବେଳେ ବି ଛୁଆଙ୍କୁ ବାରମ୍ବାର ଭାଇରାଲ ଇନଫେକ୍ସନ ହବ, ବ୍ୟାକ୍ଟେରିଆଲ ଇନଫେକ୍ସନ ହବ, ତ ସେଇଥିରୁ ଥଣ୍ଡା ହୁଏ। ଥଣ୍ଡା ହେଲେ ସେଟା କିଛି ପ୍ରୋବ୍ଲେମ ନୁହଁ, ଯଦି ଅତ୍ୟଧିକ ଥଣ୍ଡା ହୁଏ ତାହେଲେ ଆପଣ କିମ୍ବା ଅଲଗା କିଛି ସିମ୍ପଟମ୍ସ ଆସେ, ଯେମିତିକି କାଶ, ରାତିରେ କାଶ ହବା, ଛୁଆ ଶୋଇ ନ ପାରିବା, ଧଇଁ ଶୋଇ ଲାଗିବା, କିମ୍ବା ଅଧିକ କିଛି ଜ୍ୱର ନ ଛାଡ଼ିବା, ମାସରେ 2-3 ଥର ଜ୍ୱର ଆସିବା, ଏସବୁ ପ୍ରୋବ୍ଲେମ ହେଲେ ଆପଣ ଡାକ୍ତରଙ୍କ ପାଖକୁ। ତ ତାକୁ ଦେଖିବାକୁ ପଡିବ, ଆପଣ ଡକ୍ଟରଙ୍କ ପାଖକୁ ପରାମର୍ଶ ନେବାକୁ ପଡିବ, କିଛି ପ୍ରୋବ୍ଲେମ ରହୁଛି କି ଟିକେ ଦେଖିବାକୁ ପଡିବ, ହେଲା? ଆଲର୍ଜି ରହୁଛି କି ସାଇନସାଇଟିସ ରହୁଛି କି ଟିକେ ଦେଖିବାକୁ ପଡିବ।
2: ଯେହେତୁ ଆପଣଙ୍କର ଯୋଉ ବାରବାର ଏମିତି ହଉଛି ଜଣାଉଛନ୍ତି, ତ ମ୍ୟାଡମଙ୍କ କହିବା ଅନୁସାରେ ଆପଣ ଆପଣଙ୍କ ନିକଟସ୍ଥ ଚିକିତ୍ସାକୁ ଯାଇକି ଡକ୍ଟରଙ୍କୁ ଦେଖି ଦିଅନ୍ତୁ।
0: ଆସିବା ଦରକାର ନାହିଁ, କାଶ ଲାଗି ରହିଲା ଆପଣଙ୍କର ଘଣ୍ଟା ଘଣ୍ଟା ଧରି କାଶ ଲାଗି ରହିଲା, କାଶ ଛୁଆ
2: ଯେତେ ଜଲ୍ଦି କରିବେ ସେଟା ସେତେ ଭଲ। ରହିଲୁ, ନମସ୍କାର।

0: ନଥିଲେ ପ୍ୟାରେଣ୍ଟସ ମାନେ ହାଇଜିନ ମେଣ୍ଟେନ କରୁନଥିଲେ, କିନ୍ତୁ ଏବେ ଏଜୁକେଟେଡ୍ ପ୍ୟାରେଣ୍ଟସ ଦେ ଆର୍ ଏବଲ୍ ଟୁ ମେଣ୍ଟେନ ହାଇଜିନ, ସେମାନେ ହାଇଜିନ ମେଣ୍ଟେନ କରୁଛନ୍ତି, କିନ୍ତୁ ଏହି ଯେଉଁ ଭୁଲ ଗୁଡ଼ାକ
1: କରୁଛନ୍ତି ଭୁଲଟା ଜାଣିପାରୁନାହାନ୍ତି, ଗୋଟେ ବଡ଼ ଅସୁବିଧା ହେଉଛି ପିଲାଙ୍କ ହେଲ୍ଥ ଉପରେ।
0: ତ ଆଉ ବହୁତ ଥର ଏମିତି ହୁଏ ସେମାନେ ଛୁଆର ଡେଭଲପମେଣ୍ଟକୁ ଗୁରୁତ୍ୱ ଦେଉନାହାନ୍ତି, ଛୁଆର ଡେଭଲପମେଣ୍ଟ କେଉଁଥିରେ ଅଛି ସେମାନଙ୍କୁ ଦରକାର ପ୍ଲେଫୁଲ ଏନଭାୟରମେଣ୍ଟ, ପ୍ଲେଫୁଲ ଏନଭାୟରମେଣ୍ଟ ଆଉ ସ୍ନେହମୟ ପରିବେଶ, ମାନେ ଯେମିତିକି ଫାଦରଲି ଲଭ୍ ପାଉଥିବେ, ଜେଜେମା ଜେଜେବାପା ଆଈ ଅଜା, ଗୋଟେ ଆମର ଜଏଣ୍ଟ ଫ୍ୟାମିଲିରେ, ହଁ ସେଇ ଫ୍ୟାମିଲିରେ ଯେଉଁ ସ୍ନେହଟା ମିଳେ ସେଇ ମିଳିପାରୁନି ଛୁଆମାନଙ୍କୁ। ମୁଁ କହିବି ମୋଷ୍ଟଲି ଏହି ତିନିଟା ପ୍ରୋବ୍ଲେମ, ମାନେ ଓଭର ଫିଡିଂ ହେଉଛି, ସ୍କ୍ରିନ୍ ଏକ୍ସପୋଜର ବେଶୀ ହେଉଛି, ଟିଭି ମୋବାଇଲ ଏକ୍ସପୋଜର ଅଧିକ ହେଉଛି, ଆଉ ଯେଉଁ ଫ୍ୟାମିଲିର ଲଭ୍ ଆଉ କେୟାରଟା କମ୍ ମିଳୁଛି, ଏହି ତିନିଟା ହେବେ।
2: ଆଜିକାଲି କିଛିଟା ଡକ୍ଟର ସଚେତନ ରିଲ୍ସ କରନ୍ତି, ଆୱେରନେସ ପାଇଁ, ସୋସିଆଲ ଆୱେରନେସ ପାଇଁ, କଣ ଖାଦ୍ୟ ପାଇଁ ଭଲ କଣ ଖରାପ ନାହିଁ, ଆସିଛି ସପ୍ତାହ ଫର୍ମୁଲେଟେଡ ମିଲ୍କସ ଆସିଛି ଯେ ପିଲାର 8 ମାସ 6 ମାସ ହିସାବରେ ବର୍ଷି ତା ହିସାବରେ, ଆଉ ଯୋଉ ସେରଲିକ ଆଉ ଯୋଉ ଆସିଛି ପିଲା ହିସାବରେ
1: ଆପଣଙ୍କ ନିକଟସ୍ଥ ଚିକିତ୍ସାକୁ ଯାଇକି ଡକ୍ଟରଙ୍କୁ ଦେଖି ଦିଅନ୍ତୁ, ହେଲା, ଦେଖେଇ ଦେଇକି ଆପଣ କଣ ପାଇଁ ରୋଗଟା ଜଣା ପଡିଗଲେ ତା ଚିକିତ୍ସାଟା ଆରମ୍ଭ କରିବାଟା ଭଲ ଆପଣଙ୍କ ପାଇଁ,
0: ସ୍ପେସିଆଲ ଆଣ୍ଡ ରେୟର କଣ୍ଡିସନ ଯୋଉଥିରେ କି ଆପଣ ମା କ୍ଷୀର ଦିଆ ହେଇପାରେନି, ଯେମିତି ମଦରକୁ ଟିବି ହେଇଛି, ଯେ ଅଲୱେଜ ଅଲୱେଜ ଅଲୱେଜ କେବଳ ମା କ୍ଷୀର ହିଁ ଦିଅନ୍ତୁ। ମା କ୍ଷୀର ସବୁଠୁ ବେଷ୍ଟ ପ୍ରଥମ 6 ମାସ, ପ୍ରଥମ 6 ମାସ ଏକ୍ସକ୍ଲୁସିଭ ବ୍ରେଷ୍ଟ ଫିଡିଂ, ଏକ୍ସକ୍ଲୁସିଭ ଯୋଉ ମଦରର ଏମିତି ବହୁତ ସ୍ପେସିଆଲ ଆଣ୍ଡ ରେୟର କଣ୍ଡିସନ ଯେଉଁଥିରେ କି ଆପଣ ମା କ୍ଷୀର ଦିଆ ହେଇପାରେନି, ଯେମିତି ମଦରକୁ ଟିବି ହେଇଛି,

0: ଏସବୁ ହେଉଛି ଆମ ଟୀକାକରଣର ବେନିଫିଟ୍ସ। ଆମର ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ ଅଛି, ଲାଷ୍ଟ ହେଇଥିଲା ଏଚପିଭି ଭ୍ୟାକ୍ସିନେସନ୍ର କ୍ୟାମ୍ପେନ୍। ଏସବୁ ଯେଉଁ କ୍ୟାମ୍ପେନ୍ ହେଇଛି, ଆମ ଗଭର୍ଣ୍ଣମେଣ୍ଟ ଟ୍ରାଏ କରୁଛି ସବୁବେଳେ ମୋର ଆଣ୍ଡ ମୋର ଭ୍ୟାକ୍ସିନ୍ ଛୁଆଙ୍କୁ ଦେବ, ଆଉ ସବୁ ପ୍ରକାର ଭ୍ୟାକ୍ସିନ୍ ଆମ ଇମ୍ୟୁନାଇଜେସନ୍ ସେଡ୍ୟୁଲ୍ରେ ଆସିବ। ତା ଛଡ଼ା ଏକ୍ସଟ୍ରା ଭ୍ୟାକ୍ସିନ୍ ଗୁଡ଼ାକ ଅଛି, ସେଗୁଡ଼ାକ ବି ପ୍ୟାରେଣ୍ଟସ୍ ପାଇଁ ସଚେତନ ହେଲେଣି। ଧୀରେ ଧୀରେ ସବୁ ଜାଗାରେ ପ୍ୟାରେଣ୍ଟସ୍ ସଚେତନ ହେଉଛନ୍ତି ଆଉ ନିଜ ଛୁଆକୁ ଭ୍ୟାକ୍ସିନେସନ୍ ଦେଉଛନ୍ତି।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ଆଜ୍ଞା
1: ନମସ୍କାର, କିଏ କହୁଥିଲେ?
2: ମୁଁ ଶ୍ରଦ୍ଧାଞ୍ଜଳି ସାହୁ କହୁଥିଲି, ଚନ୍ଦ୍ରମା ତାହିଲି।
1: ଶ୍ରଦ୍ଧାଞ୍ଜଳି ଭଉଣୀ, ଆପଣ ଜାଣିଛନ୍ତି ଆଜି ଆମ ଘରେ ଅଛନ୍ତି ପଡ଼ିଆଟିକ ଡକ୍ଟର ମୀନାକ୍ଷୀ ମ୍ୟାଡମ। ଆପଣଙ୍କର କଣ ସମସ୍ୟା ହୋଇଛି, ନା ପରାମର୍ଶ ନେବେ, ନା କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ।
2: ମୁଁ ଖାଲି ଜାଣିବା ପାଇଁ ଚାହୁଁଛି, ମୋର ଗୋଟେ 7 ମାସର ଛୁଆ ଅଛି, କିନ୍ତୁ ସେ ମାନେ ଖାଇବା ପିଇବା ସବୁ ଠିକ ଠାକ ଅଛି। ମୁଁ ଗୋଟେ ଡକ୍ଟର ପାଖକୁ ନେଇଛି, ତାକି ସେମିତି ସମସ୍ୟା ହେଇଥିଲା, ତାର ଟିକେ ହେଇଯାଉଛି, ବହୁତ ଓଜନ ହେଇଯାଇଛି ପିଲାକୁ, ଆଉ ତାର ଖାଇବା ଆଣିକି କମ କରିଦିଅନ୍ତୁ। କିନ୍ତୁ ସେ ଯେହେତୁ ଖାଉଛି, ଖାଇବା କମ କଲେ କିଛି ଅସୁବିଧା ହବ ବୋଲି ଭାବିକି ମୁଁ ଆଉ ତାକୁ କିଛି କମ କରିବନି ଖାଇବାଟା।
0: ଆଚ୍ଛା, ଠିକ ଅଛି। ତ ଫାର୍ଷ୍ଟ କ୍ୱେଶ୍ଚନ ହେଲା, 7 ମାସରେ ଓଜନ କେତେ ଅଛନ୍ତି?
2: ତାର 11 କେଜି।
0: ହଁ, ତ ନିହାତି 7 ମାସରେ ପୁଅ ନା ଝିଅ?
2: ପୁଅଟେ।
0: ତ 7 ମାସରେ 11 କେଜି ମାନେ ନିହାତି ଅଧିକ ଅଛି, ଯୋଉଟା ଆମର 1 ଇୟର ବର୍ଷେ ପରେ ଯାଇକି ବି 11 କେଜି ଆସିବ, ମାନେ ବର୍ଷେ 1 ଇୟର କମ୍ପ୍ଲିଟ୍ ବି

ରହି ଯାଇନଥାଏ। ଲକ୍ଷ୍ୟକୁ ପହଞ୍ଚିବା ପାଇଁ ନିୟମିତ ପରିଶ୍ରମ, ଧୈର୍ଯ୍ୟ ଏବଂ ନିଜ ଉପରେ ବିଶ୍ୱାସ ରଖିବା ଦରକାର। ରାସ୍ତାରେ ବାଧା ଆସିବ, ବିଫଳତା ମଧ୍ୟ ଆସିପାରେ, କିନ୍ତୁ ଯିଏ ହାର ନ ମାନି ଆଗକୁ ବଢି ଚାଲେ ସଫଳତା ଦିନେ ନା ଦିନେ ତାଙ୍କ ପାଖକୁ ନିଶ୍ଚୟ ଆସିଥାଏ। ତେଣୁ ପ୍ରତ୍ୟେକ ଦିନ ନୂଆ ଉତ୍ସାହ ଓ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢିବା ହିଁ ସଫଳ ଜୀବନର ମୂଳ ମନ୍ତ୍ର। ନମସ୍କାର ବନ୍ଧୁ, ଯୁବମାନେ ଆଉ ଏକ ନୂତନ ସୁନ୍ଦର ସନ୍ଧ୍ୟାକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ଜ୍ୟୋତି। ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିନେବା ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବାଣୀ, କିନ୍ତୁ ତା ସହ ଶୁଣିନେବା ଏହି ସୁନ୍ଦର ଗୀତଟି।

ମେହମାନ ବନ୍ଧୁ ଆଜି ହେଉଛି 28 ଜୁନ୍ ମାନେ ଭାରତର ବିଶିଷ୍ଟ ରାଜନେତା ପି ଭି ନରସିଂହ ରାଓଙ୍କ ଜନ୍ମ ଦିବସ। ତାଙ୍କର ପୁରା ନାମ ହେଉଛି ପାମୁଲା ପାର୍ଥି ଭେଙ୍କଟ ନରସିଂହ ରାଓ। ସେ 1921 ଜୁନ୍ 28 ତାରିଖରେ ବର୍ତ୍ତମାନର ତେଲେଙ୍ଗାନା ରାଜ୍ୟର ଲକ୍ଷ୍ନେପଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ କରିନଗର ଜିଲ୍ଲାର ବାଙ୍ଗାରା ଗ୍ରାମରେ ତାଙ୍କର ପାଳନ ପୋଷଣ ହୋଇଥିଲା। ସେ ଜଣେ ଦକ୍ଷ ରାଜନେତା ହେବା

ଶୁଣିଲି। ତେବେ ଆପଣମାନେ ଜାଣନ୍ତି, ପ୍ରତି ମାସରେ ଆମେ ଥରେ ନା ଥରେ ନେଇ ଆସିଥାଉ ଆପଣଙ୍କ ପାଇଁ କ୍ୟାରିୟର ଗାଇଡ଼େନ୍ସ। କେଉଁ ପାଠ ପଢ଼ିଲେ ଆପଣ କେଉଁ କ୍ଷେତ୍ରରେ ଆଗକୁ ବଢ଼ିପାରିବେ, କ'ଣ କ'ଣ ସ୍କୋପ୍ ଅଛି, ଆଉ କେଉଁ କେଉଁ ଚାକିରି ମିଳିବାର ସମ୍ଭାବନା ଅଛି, ସେ ସମ୍ବନ୍ଧରେ ଏଥିରେ ଆମେ ଆଲୋଚନା କରିଥାଉ। ତେବେ ଆଜି ଆମେ ଆଲୋଚନା କରିବା ଅର୍ଥନୀତି ଉପରେ। ଅର୍ଥନୀତିକୁ ଯଦି ଆମେ ଶିକ୍ଷା ରୂପେ ଗ୍ରହଣ କରିବା, ଅର୍ଥନୀତି କ୍ଷେତ୍ରରେ ଯଦି ଆମେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା, ତେବେ ଆମକୁ କେଉଁ କେଉଁ ଚାକିରି ମିଳିବାର ସମ୍ଭାବନା ଅଛି, ଆଉ କେଉଁ କେଉଁ କ୍ଷେତ୍ରରେ ଆମେ ଆଗକୁ ବଢ଼ିପାରିବା, ସେ ବିଷୟରେ ଆମେ ଅଧିକ ଚର୍ଚ୍ଚା କରିଛୁ ଆମର ଜଣେ ଅତିଥିଙ୍କ ସହ। ଚାଲନ୍ତୁ ତାଙ୍କ ସହିତ ଏହି ଆଲୋଚନାକୁ ଆରମ୍ଭ କରିବା।

0: ବହୁତ ବହୁତ ସ୍ୱାଗତ। ପ୍ରଥମେ ନିଜର ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦିଅନ୍ତୁ।
1: ନମସ୍କାର ଶ୍ରୋତା ବନ୍ଧୁମାନେ, ମୁଁ ଗାୟତ୍ରୀ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଟେକ୍ନୋଲୋଜିର ଡକ୍ଟର ବିଭୂତି ଚରଣ ପାତ୍ର, ବର୍ତ୍ତମାନ MBA ଆଣ୍ଡ MCA ଡିପାର୍ଟମେଣ୍ଟରେ ଅଧ୍ୟକ୍ଷ ଅଛି। ମୁଁ ଡକ୍ଟର କରିଛି ଅର୍ଥନୀତିରେ।
0: ଆଚ୍ଛା ସାର୍, ପ୍ରଥମେ ପଚାରିବାକୁ ଚାହିଁବି, ଅର୍ଥନୀତି ପଢ଼ିବାର ମୁଖ୍ୟ ଲାଭ କ'ଣ? ଅର୍ଥନୀତି ବିଷୟକୁ ଯଦି ଆମେ ବାଛୁଛେ ତାର ମୁଖ୍ୟ ଲାଭ କ'ଣ?
1: ମ୍ୟାଡ଼ାମ, ମୁଁ ଶ୍ରୋତାମାନଙ୍କୁ କହିବାକୁ ଚାହେଁ, ଅର୍ଥନୀତି ହେଉଛି ମାନେ ବୁଝିବା ବହୁତ କଷ୍ଟକର ବ୍ୟାପାର, ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞମାନେ ମଧ୍ୟ ସମୟ ସମୟରେ ଏହି ପାଠ ବୁଝିବା ବହୁତ କଷ୍ଟକର ବ୍ୟାପାର ହୋଇଥାଏ। ତଥା ଏହାର ଯେହେତୁ ପରିସର ଅଧିକ, ଏବଂ ଗୋଟିଏ ଛାତ୍ର ଅର୍ଥନୀତି ପଢ଼ିବା ଦ୍ୱାରା ସେ ବିଭିନ୍ନ ପ୍ରକାର ଜବ୍ର ସ୍କୋପ୍ ପାଇଥାଏ, ପରିସର ଭିତରକୁ ଆସିଥାଏ, ଏବଂ ସିଏ ଚାହେ ବ୍ୟାଙ୍କିଂ ହେଉ କି IAS ହେଉ କି OS ହେଉ କି ଯେକୌଣସି ଟିଚର୍

0: ବ୍ୟୁରୋ ଯାଇପାରିବେ, କ୍ଲାରିକାଲ ହେଇପାରିବ, ଆଇଏଏସ୍ ହେଇପାରିବେ, ଓଏସ୍ ହେଇପାରିବେ, ଏବଂ ବହୁତ ବଡ଼ ବଡ଼ ବ୍ୟାଙ୍କ ଯେଉଁ ଅଛି ବର୍ତ୍ତମାନ ଆମ ପ୍ରତିଷ୍ଠିତ ବ୍ୟାଙ୍କ ମାନେ ସେମାନଙ୍କର ଯେହେତୁ ଡିମାଣ୍ଡ ଅଛି ନିଯୁକ୍ତିର, ତେଣୁ ସେ କ୍ଷେତ୍ରରେ ପିଲାମାନେ ବହୁତ ଚାକିରି ସୁଯୋଗ ପାଇପାରିବେ।
1: ଆଚ୍ଛା, ସ୍ନାତକ ପରେ ଯଦି କେହି ବାଛୁଛନ୍ତି ସରକାରୀ ବେସରକାରୀ ମାନେ ଏଇ ପ୍ରକାର ଚାକିରି,
0: ହଁ ବହୁତ ସୁବିଧା ଅଛି।
1: ତେବେ ଯଦି ଜଣେ ଏଥିରେ ପିଏଚ୍ଡି କରୁଛନ୍ତି,
0: ଆଜ୍ଞା,
1: ତାପରେ ତାଙ୍କୁ କଣ ସୁଯୋଗ ଅଛି?
0: ହଁ, ବର୍ତ୍ତମାନ ଯେଉଁମାନେ ଇକୋନୋମିକ୍ସରେ ପିଏଚ୍ଡି କରୁଛନ୍ତି ବା ସେମାନେ ତ ସାଧାରଣତଃ ମାନେ ପିଏଚ୍ଡି କରୁଛନ୍ତି, ସେମାନେ ଅଧ୍ୟକ୍ଷ ଅଧ୍ୟାପକ ବଡ଼ ବଡ଼ ୟୁନିଭର୍ସିଟିରେ ଚାକିରି ପାଇଥାନ୍ତି ଏବଂ ବହୁତ ବଡ଼ ବଡ଼ ପୋଷ୍ଟ ଇଭେନ୍ ଓ ପିଏସ୍ସି ଚେୟାରମ୍ୟାନ୍ ବା ପ୍ରଫେସର ହେଲା ପରେ ବର୍ତ୍ତମାନ ଭାଇସ୍ ଚାନ୍ସେଲର ଅଛନ୍ତି, ବହୁତ ଆମର ଅର୍ଥନୀତିଜ୍ଞମାନେ ବହୁତ ବଡ଼ ବଡ଼ ପୋଷ୍ଟରେ ରହିଛନ୍ତି। ଏବଂ ଏଇ ଯେଉଁ ଆପଣ ପଚାରିଲା ଗୋଟେ କଥା ଯେ ସେମାନେ କଣ ପିଏଚ୍ଡି କରେ, ସେମାନେ ତ ରିସର୍ଚ୍ଚ କରିପାରିବେ, ବାହାରକୁ ପୋଷ୍ଟ ଡକ୍ଟର ମଧ୍ୟ କରିପାରିବେ ଯାଇକି, ବହୁତ ସୁଯୋଗ ଅଛି। ତାପରେ ଆଉ ଗୋଟେ ହେଲା ବର୍ତ୍ତମାନ ଆମର ଅର୍ଥନୀତିଜ୍ଞ ଯେଉଁମାନେ ଅଛନ୍ତି ସେମାନେ ତ ବର୍ତ୍ତମାନ ଫାଇନାନ୍ସ ମିନିଷ୍ଟର ପର୍ଯ୍ୟନ୍ତ ମଧ୍ୟ ଯାଉଛନ୍ତି, ନିର୍ମଳା ସୀତାରମଣ, ଆମର ମନମୋହନ ସିଂ, ଏମାନେ ବଡ଼ ବଡ଼ ବିଶିଷ୍ଟ ଅର୍ଥନୀତିଜ୍ଞ, ଏମାନେ ଦେଶକୁ ବହୁତ ଅବଦାନ ରହିଛି, ତେଣୁ ଏ ସ୍କୋପ୍ ବହୁତ ଅଛି।
1: ବହୁତ ସୁନ୍ଦର କଥା, ମୁଁ ଆଶା କରୁଛି ଆମ ଶ୍ରୋତା ବନ୍ଧୁମାନେ ଯିଏ ଶୁଣୁଥିବେ ସେମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଇକି ଯଦି ଇଣ୍ଟରେଷ୍ଟ ଅଛି ଇକୋନୋମିକ୍ସ ପଢ଼ିବାକୁ ତେବେ ସେଇ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ। ତେବେ ଯଦି ଜଣେ ଇକୋନୋମିକ୍ସ ପଢୁଛନ୍ତି ଛାତ୍ର, ତାଙ୍କ ପାଖରେ କେଉଁ କେଉଁ ସ୍କିଲ୍ସ ରହିବା ଆବଶ୍ୟକ?
0: ବର୍ତ୍ତମାନ ତ ଇଂଲିଶ ମିଡିୟମରେ 8th-9th କ୍ଲାସରୁ ବର୍ତ୍ତମାନ ଅର୍ଥନୀତି ଷ୍ଟାର୍ଟ ହେଲାଣି, କିନ୍ତୁ ଯେଉଁଦିନ ପର୍ଯ୍ୟନ୍ତ ଫଣ୍ଡାମେଣ୍ଟାଲ କ୍ଲିୟର ହେଇନି ସେ ପିଲା ଆଗକୁ ସ୍ନାତକ ସ୍ନାତକୋତ୍ତର କରିବା ବହୁତ କଷ୍ଟକର ବ୍ୟାପାର। ତେଣୁ ମୁଁ କହିଲି ପ୍ରଥମରୁ ଯେ ହେଉଛି ଗୋଟେ କଷ୍ଟ ପାଠ, ଆଉ ଯେଉଁ ଆର୍ଟ୍ସ ଯେଉଁମାନେ ନେଇଥାନ୍ତି ସେମାନଙ୍କ ଭିତରେ ରୟାଲ ସବଜେକ୍ଟ ହେଉଛି ଇକୋନୋମିକ୍ସ। ଯେଉଁ ପିଲା ଟିକେ ସାକ୍ରିଫାଇସ୍ କରିବ, ପଢ଼ାପଢ଼ି ବହୁତ ଭଲ ଭାବରେ କରିବ, ଭବିଷ୍ୟତ ତା ଭବିଷ୍ୟତ ଉଜ୍ଜଳ ଅଟେ ଏବଂ ଭବିଷ୍ୟତରେ ଭଲ ନିଶ୍ଚୟ କରିବ। ଏଣ୍ଡ ସେମାନେ ଯେଉଁ ଆଜି ବର୍ତ୍ତମାନ ଇଣ୍ଡିଆନ ଇକୋନୋମିକ୍ ସର୍ଭିସ୍ ଅଛି, ଭାରତୀୟ ଯେଉଁ ଅର୍ଥନୈତିକ ସେବା, ବହୁତ ପିଲା ଆମର ପାଇଥାନ୍ତି ଭାରତୀୟ ଅର୍ଥନୈତିକ ସେବା ପଦରେ।
1: ଦେଖନ୍ତୁ ଜଣେ ଇକୋନୋମିକ୍ସ ପଢୁଛନ୍ତି କଲେଜରେ, ତା ସହିତ କେଉଁ କେଉଁ ସ୍କିଲ୍ସ ଶିଖିବା ଆବଶ୍ୟକ, ଶିଖିଲେ ତାଙ୍କୁ ଭବିଷ୍ୟତରେ ସାହାଯ୍ୟ ହେଇପାରିବ?
0: ବର୍ତ୍ତମାନ ଆମେ ପଢିବା ସମୟରେ ଏତେ ଡିମାଣ୍ଡ ନଥିଲା ମ୍ୟାଥମେଟିକାଲ ଇକୋନୋମିକ୍ସର, କିନ୍ତୁ ବର୍ତ୍ତମାନ ଆମର ଏଣ୍ଟାୟାର ଇକୋନୋମିକ୍ସଟାକୁ ବର୍ତ୍ତମାନ ସାଇନ୍ସ ସବଜେକ୍ଟ ହିସାବରେ ବିଜ୍ଞାନ ହିସାବରେ ନେଇଛନ୍ତି। ଏବଂ ଏବେ ନୂଆ ନୂଆ ଟେକ୍ନୋଲୋଜି ଆମେ ଆପ୍ଲାଏ କରୁ, ନୂଆ ନୂଆ ଡାଟା ପାଇବା ପାଇଁ ନୂଆ ନୂଆ ଟେକ୍ନିକ୍ ୟୁଜ୍ କରୁଛୁ। ତାପରେ ବର୍ତ୍ତମାନ ହେଲା ଆମର କ'ଣ ଷ୍ଟ୍ରାଟା, ଏଇସବୁ ଜିନିଷ ଆମେ ୟୁଜ୍ କରୁଛୁ, ମ୍ୟାଥମେଟିକାଲ ମଡେଲ ୟୁଜ୍ କରୁଛୁ। ବର୍ତ୍ତମାନ ଥିଓରିଟିକାଲ ଉପରେ ଆମେ ଗୁରୁତ୍ୱ ଦେଉନୁ, ବର୍ତ୍ତମାନ ମ୍ୟାଥମେଟିକ୍ସ ଆଉ ଆପ୍ଲିକେସନ ଅଫ୍ ମ୍ୟାଥମେଟିକ୍ସ ଇନ୍ ଇକୋନୋମିକ୍ସ ଆମେ ବେଶୀ ଗୁରୁତ୍ୱ ଦେଉଛୁ। ଯେଉଁ ପିଲା ଟିକେ ମ୍ୟାଥମେଟିକ୍ସରେ ମଧ୍ୟ ଭଲ ଥିବ, ସେମାନେ ନିଶ୍ଚୟ ଇକୋନୋମିକ୍ସରେ ଇକୋନୋମେଟ୍ରିକ୍ସ ନେଇକି ସ୍ପେଶାଲାଇଜେସନ୍ ପାଠ ହିସାବରେ ସେମାନେ ବହୁତ ଭଲ କରୁଛନ୍ତି।
1: ସ୍ପେଶାଲାଇଜେସନ୍ ପାଠ ପଢ଼ିଲେ ସେମାନଙ୍କୁ ଆଗରେ
0: ଭବିଷ୍ୟତ ଉଜ୍ଜଳ ଅଛି।
1: ଆଚ୍ଛା ସାର୍, ତେବେ ଦେଖନ୍ତୁ ଆପଣ ଯେମିତି କହିଲେ କି ବହୁତ ସାରା ଚାକିରିର ସମ୍ଭାବନା ଅଛି ଇକୋନୋମିକ୍ସ ନେଲେ, ତେବେ ଯୋଉ ୟୁପିଏସ୍ସି ଓପିଏସ୍ସି ସବୁ ଓଏସ୍ଏସ୍ସି ଅଛି, ସେ କ୍ଷେତ୍ରରେ ଯୋଉ ଇକୋନୋମିକ୍ ସବଜେକ୍ଟ ଅଛି ତାହାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
0: ହଁ, ମୁଁ ମଧ୍ୟ ମ୍ୟାଡାମ ଓଏସ୍ ଥରେ ଭାବିବା ଘଟିଛି, ମୋର ମଧ୍ୟ ସବଜେକ୍ଟ ରଖିଥିଲି ଇକୋନୋମିକ୍ସ ଆଉ ମୋର ପବ୍ଲିକ ଆଡମିନିଷ୍ଟ୍ରେସନ ଥିଲା। ଯଦିଓ ଅନ୍ୟ ସବଜେକ୍ଟକୁ କମ୍ପେୟାର କଲେ ଟିକେ ଇକୋନୋମିକ୍ ସବଜେକ୍ଟଟା ମାର୍କ ଫେଚିଂ କମ୍ ଥାଏ, ଯେତେବେଳେ ଆମେ ଦେଖିବା ପଲିଟିକାଲ ସାଇନ୍ସ ହଉ ବା ଜିଓଗ୍ରାଫି ହଉ ବା ହିଷ୍ଟ୍ରି ହଉ, ସିଭିଲ ସର୍ଭିସରେ ଇକୋନୋମିକ୍ସ ମୁଁ ଜାଣିନି ଯେ ପ୍ରକୃତରେ ସେଇଠି ମୋତେ କନଫ୍ୟୁଜ୍ ଲାଗିଲା ଯେ ପାଠ କଷ୍ଟ ବା ଆମର ଟିଚର ମାନେ ଭଲ ମାର୍କ ଦେଉନାହାନ୍ତି ଅର୍ଥନୀତି ପାଇଁ। କିନ୍ତୁ ଅର୍ଥନୀତି ଜଣେ ଜ୍ଞାନ ଅର୍ଜନ କରିଛି ମାନେ ସିଏ ସବୁ ଯେହେତୁ ଆର ପରିସର ବ୍ୟାପକ ଅଟେ, ସେ ନିଶ୍ଚୟ କୌଣସି କ୍ଷେତ୍ରରେ ଜବ୍ ପାଇପାରିବ।
1: ବୋଧ ଆମ ଅତିଥିଙ୍କ ସହ ଆଲୋଚନାକୁ ଏମିତି ଆଗକୁ ଚାଲୁ ରଖିବା, କିନ୍ତୁ ଚାଲନ୍ତୁ ତା ଆଗରୁ ଶୁଣିବା ଆଉ ଗୋଟିଏ ସୁନ୍ଦର ଗୀତ।

0: ସେମାନଙ୍କ ପାଇଁ
1: ଆମର ଯେ ଏବେ ବର୍ତ୍ତମାନ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା କହୁଛୁ, ଏଇ ଯୋଉ ଡେଭଲପ୍ ହେଇଛି ଟେକ୍ନୋଲୋଜି, ଏଇଟା ବହୁତ ଭଲ କାମ କରିବ ଅର୍ଥନୀତି ଶାସ୍ତ୍ର ପାଇଁ। ଯେହେତୁ ବର୍ତ୍ତମାନ ଡାଟା ଆମେ ହଠାତ୍ ପାଇଯାଉଛୁ, ବର୍ତ୍ତମାନ କ'ଣ ଫିଲ୍ଡ ଲେଭେଲରେ ରିସର୍ଚ୍ଚ କରୁଥିଲେ, ଫିଲ୍ଡ ଲେଭେଲରେ ଡାଟା ଆମେ ବୁଲି କରିବାକୁ ପଡ଼ୁଥିଲା ଆଧାର ଗ୍ରହଣ, କିନ୍ତୁ ବର୍ତ୍ତମାନ ଏଆଇ ଦ୍ୱାରା ଆମେ ବର୍ତ୍ତମାନ ଡାଟା ପାଇଛୁ। ଯଦିଓ 90-100% ଆକ୍ୟୁରେଟ୍ ନହିପାରେ, କିନ୍ତୁ ଯେଉଁମାନେ ଗବେଷଣା କରନ୍ତି ଅର୍ଥନୀତି ଉପରେ ସେମାନେ କେତେକାଂଶରେ ଲାଭବାନ ହେଇପାରିବେ ଏବଂ ସେମାନଙ୍କୁ ଅତି ସହଜ ହବ ଏଆଇ
0: ମାଧ୍ୟମରେ ବହୁତ ସହଜ କରୁଛି ଆମ ପାଠକୁ। ତାହେଲେ ସାର, ଇକୋନୋମି ପଢିକି ଯେମାନେ ଚାକିରି କରିବା କଥା ସେଥିରେ ତ ବହୁତ ପ୍ରକାର ଚାକିରିର ସୁଯୋଗ ଅଛି। ଜଣେ ଯଦି ଏଣ୍ଟରପ୍ରିନିୟର ହେବାକୁ ଚାହୁଁଛନ୍ତି କିମ୍ବା ବ୍ୟବସାୟୀ ହେବାକୁ ଚାହୁଁଛନ୍ତି, ସେଇ କ୍ଷେତ୍ରରେ ଇକୋନୋମିକ ଷ୍ଟୁଡେଣ୍ଟ ମାନଙ୍କୁ କେତେ ମାତ୍ରାରେ ସାହାଯ୍ୟ ହେଇପାରିବ?
1: ହଁ, ବହୁତ ଭଲ କ୍ୱେଶ୍ଚନ ପଚାରିଲେ। ଏଇଟା ହଉଛି ବର୍ତ୍ତମାନ ରିସେଣ୍ଟ ଟପିକ ଯେ ଭାରତ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି ଯେ ସ୍ୱାବଲମ୍ବନଶୀଳ ହେବା ପାଇଁ ନିଜେ ନିଜେ ଗୋଟେ ଏଣ୍ଟରପ୍ରିନିୟର ହେବା ଦରକାର। ତେଣୁ ଇକୋନୋମିକ୍ସ ହେଉଛି ବହୁତ ହେଲ୍ପଫୁଲ, ଯୋଉ ମାଧ୍ୟମରେ ଗୋଟେ ଅନସ୍କିଲ୍ ଲେବର ଗୋଟେ ସ୍କିଲ୍ ହେଇପାରିବ, ଯୋଉଠି ଅର୍ଥନୀତି ବହୁତ ସାହାଯ୍ୟ କରୁଛି ଏବଂ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ମଧ୍ୟ ଦେଉଛି ଗୋଟେ ଲୋକ କିପରି ଭାବରେ ନିଜେ ଅର୍ଥନୈତିକ ସ୍ୱାବଲମ୍ବନଶୀଳ ହେଇପାରିବ। ସେଥିପାଇଁ ବୋଲି ଆମେ ଇକୋନୋମିକ୍ସରେ ମଧ୍ୟ ଆମର ଅଛି ଏଣ୍ଟରପ୍ରିନିୟରସିପ୍ ଡେଭଲପମେଣ୍ଟ, ଯୋଉଟାକି କିପରି ଭାବରେ ଆମେ ଗୋଟେ ଉଦ୍ୟୋଗପତିକୁ ସୃଷ୍ଟି କରିପାରିବା ବିଭିନ୍ନ ନୂଆ ନୂଆ କୌଶଳ ମାଧ୍ୟମରେ, ସେଟା ଆମର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ।
0: ବିଲକୁଲ ବିଲକୁଲ। ଆଚ୍ଛା ସାର୍, ତେବେ କୁହନ୍ତୁ ଓଡ଼ିଶା ଯୁବପିଢ଼ିଙ୍କ ପାଇଁ ଅର୍ଥନୀତି କ୍ଷେତ୍ରରେ ଭବିଷ୍ୟତରେ କ'ଣ କ'ଣ ସୁଯୋଗ ସୃଷ୍ଟି ହେଉଛି?
1: ଓଡ଼ିଶାର ଯୁବପିଢ଼ି ପାଇଁ ବର୍ତ୍ତମାନ କେନ୍ଦ୍ର ସରକାର ବହୁତ ପ୍ରକାର ପଦକ୍ଷେପ ନେଇଛି, ଯଦିଓ ଏଇଟା ଇମିଡିଏଟ୍ କାମ କରୁନି, ଲଙ୍ଗ ଟର୍ମରେ ଆମ ଯୁବପିଢ଼ି ମାନେ କ'ଣ ବେନିଫିଟ୍ ପାଇବେ, ଯୋଉ ସ୍କିମ୍ ବର୍ତ୍ତମାନ ଭାରତ ସରକାର ମୋଦୀ ସରକାର ପ୍ରଚଳନ କରିଛନ୍ତି ତାର ପଜିଟିଭ ଇମ୍ପାକ୍ଟ ଅଛି, କିନ୍ତୁ ଇଏ ଟିକେ ସମୟ ନେଇପାରେ। କାରଣ ଏ ଯୋଉ ପଲିଟିକାଲ ଇନଷ୍ଟାବିଲିଟି ରହୁଛି ଏବଂ ଇକୋନୋମିକ ଇନଷ୍ଟାବିଲିଟି ରହୁଛି, ତେଣୁ ଆମକୁ ଟିକେ ସମୟ ଯୋଗାଇବାକୁ ପଡିବ। କିନ୍ତୁ ଅର୍ଥନୀତି ବିଷୟ ନେଇଥିଲେ ଆମ ଓଡ଼ିଶାର ଯୁବପିଢ଼ି ପାଇଁ ମଧ୍ୟ ସମସ୍ତଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ମିଳିବ ଭବିଷ୍ୟତରେ।
0: ବିଲକୁଲ ବିଲକୁଲ। ସାର୍, ଆଉ ଗୋଟିଏ କ୍ୱେଶ୍ଚିନ୍ ରହିଲା, ଦେଖନ୍ତୁ ଆମେ ଇକୋନୋମିକ କହିଲେ ଅଟୋମେଟିକ ମାଇଣ୍ଡରେ ଚାଲି ଆସେ କି ଗଣିତ, ଗଣିତ ଥିବ ସେଥିରେ। ତେବେ ଯେଉଁ ଛାତ୍ରଛାତ୍ରୀମାନେ ଭାବନ୍ତୁ ଗଣିତକୁ ଭୟ କରନ୍ତି, ସେମାନେ ଇକୋନୋମିକ୍ସରେ ଭଲ କ୍ୟାରିୟର ଗଢିପାରିବେ କି? ସେମାନଙ୍କ ପାଇଁ ଆପଣଙ୍କ ପରାମର୍ଶ କ'ଣ ରହିବ?
1: ଆଜ୍ଞା, ମୁଁ ମଧ୍ୟ ଗଣିତ ବହୁତ ପୁର, ମୋତେ ମଧ୍ୟ ମ୍ୟାଥମେଟିକାଲ ଇକୋନୋମିକ୍ସ ବହୁତ ଡରେ। ଯଦିଓ ଗଣିତ ଆସୁଛି, କିନ୍ତୁ ଆମର ଯେଉଁ ପିଲାମାନେ ପାଠ ପଢୁଛନ୍ତି ସେଠୁ ଓନ୍ଲି 10% ମନେକର ଗୋଟେ ପିଜିରେ ସ୍ନାତକୋତ୍ତରରେ 1000 mark ଅଛି, ତେବେ ତାହିଁରେ ଷ୍ଟାଟିଷ୍ଟିକ୍ସ ଗୋଟେ ପେପରରେ ଯୋଉଟାକି 100 mark କେବଳ ଥାଏ, କିନ୍ତୁ ସେ ଷ୍ଟାଟିଷ୍ଟିକ୍ସ କ'ଣ ନିହାତି ଜାଣିବା ଆବଶ୍ୟକ। ନହେଲେ ବର୍ତ୍ତମାନ ଯୋଉ କମ୍ପିଟିସନ ବଢିଛି, ପ୍ରତିଯୋଗିତାମୂଳକ ଆମେ ପରୀକ୍ଷା ଦଉଛେ, ସେଇଠି ଆମେ ଉପକୃତ ହୋଇପାରିବାନି। ତେଣୁ କିଛି ଲିଟିଲ୍ ବିଟ୍ ଯୋଉ ଆର୍ଥମେଟିକ ମ୍ୟାଥମେଟିକ୍ସ ଟିକେ ଟିକେ ଆମେ ସବୁ ଜାଣିବା ଦରକାର, ଯୋଉଟାକି ଆମେ ଆପ୍ଲାଏ କରିପାରିବା। ଯେ ସବୁ ଜିନିଷ ଆମେ ଥିଓରିଟିକାଲ କହିହବନି, ଆମେ ପରସେଣ୍ଟ ହିସାବରେ କେତେବେଳେ କହୁଛୁ, କେତେବେଳେ ଡେସିମିଲ ହିସାବରେ କହିଦେଉଛୁ, ଏସବୁ ଜିନିଷ ପାଇଁ ଆମେ କ'ଣ କରୁଛୁ ନା ଟିକେ ଷ୍ଟାଟିଷ୍ଟିକ୍ସ ଜାଣିବା ଦରକାର, ଯୋଉଟାକି ରିସର୍ଚ୍ଚ ପାଇଁ ଗବେଷଣା ପାଇଁ ବହୁତ ଉପାଦାୟ ଅଟେ। ତେଣୁ ଜାଣିବା ଦରକାର, କଷ୍ଟ ହେଲେ ମଧ୍ୟ ଜାଣିବା ଦରକାର।
0: କିନ୍ତୁ ଯେମିତି ଆପଣ କହିଲେ କି ଷ୍ଟାଟିଷ୍ଟିକ୍ସ ଅଛି, କିନ୍ତୁ ଗଣିତ ସେତେ ମାତ୍ରାରେ ନାହିଁ।
1: ଆଉ ଯେଉଁମାନେ ସ୍ପେଶାଲାଇଜେସନ୍ ରଖୁଛନ୍ତି ମ୍ୟାଥମେଟିକ୍ ଇକୋନୋମିକ୍ସ, ତାଙ୍କ ପାଇଁ ବହୁତ ଦରକାର, ଯେହେତୁ ସେମାନେ ଜାଣନ୍ତି ତେଣୁ ମ୍ୟାଥମେଟିକ୍ ଇକୋନୋମିକ୍ସ ସ୍ପେଶାଲାଇଜେସନ୍ ନେଇଥାନ୍ତି,
0: ମାନେ କିଛି ମାତ୍ରାରେ
1: ଗଣିତ ଶିଖାଉ
0: କରିପାରିବେ। ବହୁତ ଭଲ, ଯେଉଁ ଛାତ୍ରଛାତ୍ରୀମାନେ ତାହେଲେ ଭୟ କରନ୍ତି ଗଣିତକୁ, ସେମାନେ
1: କରିପାରିବେ।
0: ଆଜ୍ଞା, ତେବେ ଶେଷରେ ଆମ ଯୁବ ଶ୍ରୋତାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ କ'ଣ ସନ୍ଦେଶ ଦେବାକୁ ଚାହିଁବେ?
1: ମୋର ସନ୍ଦେଶ, ବର୍ତ୍ତମାନର ଯୁବପିଢ଼ି ମାନେ ଯେଉଁମାନେ ଭବିଷ୍ୟତରେ ଭଲ ନାଗରିକ ହେବାକୁ ଚାହୁଁଛନ୍ତି, ସେମାନେ ଯଦିଓ ଆର୍ଟ୍ସ ପାଠ ପଢ଼ନ୍ତି, ସେମାନେ ଅର୍ଥନୀତି ରଖିବା ଦ୍ୱାରା ସେମାନଙ୍କର ଭବିଷ୍ୟତ ଉଜ୍ଜଳ ହେବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଯଦିଓ ଏ କଷ୍ଟକର ବ୍ୟାପାର, ତଥାପି ବୁଦ୍ଧିଜୀବୀମାନଙ୍କର ପରାମର୍ଶ ନାହିଁ, ସେମାନେ ଯଦି ଅର୍ଥନୀତିକ ଗୋଟେ ନିଜର ମାନେ ଅର୍ଥନୀତି ସହିତ ସେମାନେ ଯେପରି ନିଜେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ସେପରି ଭାବରେ ଯଦି ସେମାନେ ପଢ଼ନ୍ତି ବା କେଉଁଠି ଟ୍ୟୁସନ୍ ଯାଇକି କେଉଁଠି କାହାଠୁ ଶିଖିକି ଯଦି ପଢ଼ନ୍ତି ଏବଂ ଏଇଟାକୁ ଗୋଟେ ବିଷୟ ବୋଲି ନେଇ ସେମାନେ ଭାବନ୍ତି କଳା କ୍ଷେତ୍ରରେ, ତେଣୁ ନିଶ୍ଚୟ ତାଙ୍କ ପାଇଁ ବହୁତ ପ୍ରକାର ସ୍କୋପ୍ ରହିଛି। ସେମାନେ ବିଭିନ୍ନ ଜାଗାରେ ରହିପାରିବେ, ସେ ନ୍ୟାସନାଲ୍ ଲେଭେଲ୍ ହେଉ କି ଇଣ୍ଟରନ୍ୟାସନାଲ୍ ଲେଭେଲ୍ ହେଉ, ସେମାନଙ୍କର ଭବିଷ୍ୟତ ଉଜ୍ଜଳ ନିଶ୍ଚୟ ଭାବରେ ହେବ। ତେଣୁ ମୁଁ ଅନୁରୋଧ କରେ ଯେ ଆପଣମାନେ ସବୁ ଇକୋନୋମିକ୍ସଟାକୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ହିସାବରେ ନେଇ ତାହା ପ୍ରତି କିପରି ଅଧିକ ଧ୍ୟାନ ଦେବେ, ଯଦ୍ୱାରା ଆମର ଯୁବପିଢ଼ି ଆଗାମୀ ସମୟରେ ସେମାନେ ନିଜ ବିଭିନ୍ନ ଜାଗାରେ ରହିପାରିବେ, ସେ ନ୍ୟାସନାଲ୍ ଲେଭେଲ୍ ହେଉ କି ଇଣ୍ଟରନ୍ୟାସନାଲ୍ ଲେଭେଲ୍ ହେଉ, ସେମାନଙ୍କର ଭବିଷ୍ୟତ ଉଜ୍ଜଳ ନିଶ୍ଚୟ ଭାବରେ ହେବ। ତେଣୁ ମୁଁ ଅନୁରୋଧ କରେ ଯେ ଆପଣମାନେ ସବୁ ଇକୋନୋମିକ୍ସଟାକୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ହିସାବରେ ନେଇ ତାହା ପ୍ରତି କିପରି ଅଧିକ ଧ୍ୟାନ ଦେବେ, ଯଦ୍ୱାରା ଆମର ଯୁବପିଢ଼ି ଆଗାମୀ ସମୟରେ ସେମାନେ

ଆୱାର୍ ସମୟ ପରି 6:15 ଶୁଣିବେ ଶ୍ରୀ ରାମଚରିତ ମାନସର 74ତମ ଭାଗ। ପରେ ପରେ ପ୍ରଚାର କରିବୁ ଦେଶଭକ୍ତି ଗୀତଟିଏ।

ମହିଳା କ୍ରିକେଟ ବିଶ୍ୱକପ୍ ଭାରତ ବନାମ ଅଷ୍ଟ୍ରେଲିଆ ଆଜିର ଏହି ମ୍ୟାଚ୍ର ଧାରା ବିବରଣୀ ଶୁଣିପାରିବେ 6:30 ଆକାଶବାଣୀ ଦିଲ୍ଲୀରୁ। ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ସମାଚାର ତର୍ପଣ ଶୁଣିପାରିବେ 8:30। 8:45 ଶୁଣିବେ ସମାଚାର ସନ୍ଧ୍ୟା କାର୍ଯ୍ୟକ୍ରମ। ରାତି 9:00 ପ୍ରଚାର କରିବୁ ମହିଳା ବିଶ୍ୱକପ୍ ଇଣ୍ଡିଆ ବନାମ ଅଷ୍ଟ୍ରେଲିଆର ଆଜିର ମ୍ୟାଚ୍ର ତାହା ବିବରଣୀ। ତାହେଲେ ଶ୍ରୋତାବନ୍ଧୁ ଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ହାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ଓଆରଏସ୍ କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ଦେଖ
4: ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। ଆର୍ ବି ଆଇ କହେ
5: କର ସଠିକ ଆରମ୍ଭ।

ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି। ବିଶ୍ୱକୁ ଅଧିକ ସବୁଜ ଓ ସୁନ୍ଦର କରିବା ପାଇଁ ଭାରତର ଲାଇଫ୍ ମିଶନ ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜି ଶେଷ ହେଉଛି। ନିର୍ବାଚନ ପ୍ରଶାସନ ପକ୍ଷରୁ ଶେଷ ଦିନରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,77,942 ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି ସମୟ ମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହିତ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ନିଯୁକ୍ତି କରାଯାଇଥିଲା। ସ୍ୱଚ୍ଛ ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏସ୍ଆଇଆର୍ ଅଭିଯାନର ମୂଳ ଲକ୍ଷ୍ୟ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟ ଲାଗି ନୀତି ସମ୍ପନ୍ନ କରିଛନ୍ତି। ମଙ୍ଗଳ ଆଳତୀ ଶେଷ ହେବା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଜାରି ରହିଛି। ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ହାତୀ ବେଶ ତଥା ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସକାଳ ପହଣ୍ଡି ଦର୍ଶନ ନେଇ ପାରମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନ ବେଦୀ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆସନ୍ତାକାଲି ଭୋର 5ଟାରୁ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ପୁରୀ ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନ୍ତର୍ଗତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40,45,00,000 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ 2026 ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଆଜି 1,637 ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗସ୍ତ ଅବସରରେ କହିଛନ୍ତି। ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଭାପୁରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମତାବ ଯୋଗଦେଇ ବାଇଗୁଣିଆ, ନିମାଣି, ବଦସହରା ଏବଂ ଭଗବାନପୁର ସମେତ ଅନେକ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ

ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ

ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାଇଡେଣ୍ଟ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ମହାସାଗରର ସୁରକ୍ଷା, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିପରି ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନ୍

0: बनने की सीख भी इस शास्त्रार्थ की प्रक्रिया से मिलती है। मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया।
1: ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାନ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଗଣେଶ କୁମାର ଜାମ୍ମୁ କାଶ୍ମୀରକୁ ତିନିଦିନିଆ ଗସ୍ତରେ ଯାଇ ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଶ୍ମୀରରେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସେଠାରେ ସମୀକ୍ଷା କରିବେ। ଫ୍ରାନ୍ସର ଉତ୍ତର ପୂର୍ବାଞ୍ଚଳରେ ଏକ ସ୍କାଇଡାଇଭିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ସମ୍ବଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟାର୍ଲାଣ୍ଡ 16 ଓଭର 5 ୱିକେଟ୍ ହରି 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: କାର୍ଯ୍ୟକ୍ରମରେ ବିଡିଓସି ଡମ୍ବରୋଧର ମଲ୍ଲିକ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ଉପକାରିତା ସମ୍ପର୍କରେ କହିବା ସହ ଏହି ଯୋଜନାରେ ଭୂସ୍ଥାନୀୟ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ କାମ କରିବ ବୋଲି କହିଥିଲେ। ବିଦ୍ୟାଳୟ ଖୋଲିବା ପରେ ଗଜପତି ଜିଲ୍ଲା ଗୋଷ୍ଠୀ ବ୍ଲକର ବିଭିନ୍ନ ବିଦ୍ୟାଳୟର 5-7 ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଆଧାର ବାୟୋମେଟ୍ରିକ ଅପଡେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। UIDAI ଓକାର ଏକ ଟିମ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ପରେ ଗଜପତି ଜିଲ୍ଲାର ସଂଯୋଜକ ପି କୁମାରଙ୍କ ସହ ଶିକ୍ଷକ ଓ
1: ଅଭିଭାବକମାନଙ୍କ ଦ୍ୱାରା ମାଗଣାରେ
2: ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ଚାଷୀ ଭାଇଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ମାନ
3: ଗଞ୍ଜାମ ଜିଲ୍ଲା ସମ୍ପର୍କରେ।

0: ମସିହାରୁ ତା ପରଠୁ ଚାଷୀ ଭାଇମାନେ ଟୋଟାଲ ଆମର ରାସାୟନିକ ସାର ଉପରେ ଡିପେଣ୍ଡେଣ୍ଟ ହେଉଛନ୍ତି, ଯେଉଁଥିରେ କି ବହୁଳ ପରିମାଣରେ ରାସାୟନିକ ସାରର ବ୍ୟବହାର ଯୋଗୁଁ ଆମର ମାଟିର ଉର୍ବରତା ବର୍ତ୍ତମାନ ସରିବାକୁ ବସିଲାଣି। କ୍ଷେତ ବଚାଓ ଅଭିଯାନ ଗୋଟେ ଏମିତିକା ଗୋଟେ ସଜେସନ୍ ଆମର ପ୍ରଧାନମନ୍ତ୍ରୀ ମାନଙ୍କ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା, ଯେଉଁଥିରେ କି ଆପଣ ଆମେ ଲିମିଟେଡ୍ ମାଟିର ଉର୍ବରତାକୁ ବଜାୟ ରଖିବା ପାଇଁ ଯେତିକି ନିହାତି ଦରକାର ଆପଣଙ୍କ ରାସାୟନିକ ସାର ସେତିକି ହିଁ ପ୍ରୟୋଗ କରିବେ, ତାଠୁ କୌଣସି ପ୍ରକାର ଅଧିକା ରାସାୟନିକ ସାର ପ୍ରୟୋଗ କରିବେ ନାହିଁ। ତା ସହିତ ଆମେ ଜୈବିକ ଖତ ମଧ୍ୟ କିଛି ଆମେ ଆପଣ ପ୍ରଡ଼କ୍ସନ୍ ବଢ଼ାଇବା ପାଇଁ ୟୁଜ୍ କରିପାରିବେ। ଯଦି ଆମ କୋଷ୍ଟାଲ ଗଞ୍ଜାମ ଡିଷ୍ଟ୍ରିକ୍ଟ କଥା ଆମେ କହିବା, ଆମେ ଗୋଟେ କିଛି ଲିମିଟେସନ୍ ଫିକ୍ସ କରିଛୁ ଏରିଆ ଅନୁସାରେ ମାଟିର ଉର୍ବରତା ଧାନ ପାଇଁ। ଯଦି ଆମେ ଦେଖିବା ମୁଖ୍ୟ କୃଷି ତ ଆମର ଧାନ ଉପରେ କୃଷକମାନେ ଡିପେଣ୍ଡ କରୁଛନ୍ତି, ଏକର ପିଛା ମାନେ ପାଞ୍ଚ ଭରଣକୁ ଗଞ୍ଜାମ ଡିଷ୍ଟ୍ରିକ୍ଟରେ 70-75 KG ଆମେ ୟୁରିଆ ୟୁଜ୍ କରିପାରିବା, ଆଉ DAP ଯଦି କହିବା 30-35 KG, ଆଉ MOP ମ୍ୟୁରେଟ୍ ଅଫ୍ ପଟାସ୍ ଯଦି କହିବା ଆମେ 25-30 KG ପର୍ଯ୍ୟନ୍ତ ଧାନ ଚାଷ ପାଇଁ ଆମେ ୟୁଜ୍ କରିପାରିବା। କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଚାଷୀ ବହୁଳ ପରିମାଣରେ ୟୁରିଆ ଆମେ ଆପ୍ଲାଏ କରୁଛୁ, ଯେହେତୁ ସରକାରଙ୍କ ଦ୍ୱାରା ସବସିଡାଇଜ୍ ରେଟ୍ରେ ୟୁରିଆ ମିଳୁଛି, ସେଥିପାଇଁ ଚାଷୀ ତାକୁ କିଣିକି ବହୁତ ଅଧିକା ଗୁଣାରେ ସେମାନେ ୟୁଜ୍ କରୁଛନ୍ତି, ସେଇଟା କରିବା ନୁହଁ, ଯେଉଁଥିରେ କି ଆମର କ୍ଷେତ ନଷ୍ଟ ହେବାରେ ବସିଲାଣି। ତ ଆମେ ତାକୁ ଜୁଡ଼ିସିୟସ୍ ୟୁଜ୍, ଯେତିକି ଦରକାର ସେତିକି ହିଁ ଆବଶ୍ୟକ ଅନୁସାରେ ଆମେ ତାକୁ ଆପ୍ଲାଏ କରିବା ଦରକାର, ସେଇଟା ହେଉଛି କ୍ଷେତ ବଜାୟ ଅଭିଯାନର ମୁଖ୍ୟ ଲକ୍ଷ୍ୟ।
1: ସାର୍ ଏଇଠି ଗୋଟେ ଫୋନ୍ କଲ୍ ଅଛି, ନେଇଯିବା।
0: ଆଜ୍ଞା,
2: ହ୍ୟାଲୋ
3: ହ୍ୟାଲୋ
2: ହ୍ୟାଲୋ କିଶନ ଗାଣୀକୁ ସ୍ୱାଗତ ଭାଇ, କିଏ କହୁଥିଲେ, କୋଉଠୁ କହୁଥିଲେ, ନିଜ ପରିଚୟଟା ଦିଅନ୍ତୁ।
3: ମୁଁ ବଣିଆ ସାମଲ କହୁଥିଲି, ଏଙ୍କେଡ଼େଇ ପଲ୍ଲାସ୍କାରୁ।
2: ଆଚ୍ଛା, କେମିତି ଅଛନ୍ତି ଭାଇ?
3: ହଁ, ମୁଁ ଭଲ ଅଛି ଆଜ୍ଞା, ଆଉ ଏବେ ତ ଫଳି ଫଳି ଲଗାଇ କରୁଛି, ସେଟା ପାଇଁ ପଚାରିଥିଲି। ଇଏ ମୋର ଭାରଜାଣାରେ ମୋର 6 ଭଉଣୀ ଗୋଟେ ପିଲା ଅଛି, ଗୋଟେ ପିଲା ଏକା ଅଛି, 6 ଭଉଣୀ ଏକା ଅଛି।
2: ଆଚ୍ଛା,
3: ହେଲେ ସେ ମୁଁ ସେ ଖତ ମୁଁ ତ ଆଗେ ପକଉଥିଲି, ମାତ୍ର ଏବେ

0: ଯେଉଁ ମୋବାଇଲ ନମ୍ବରକୁ ଲିଙ୍କ ଅଛି ସେତିକି ଧରିକି ଯିବେ, ରେଜିଷ୍ଟ୍ରାକ୍ କରିଦେବେ। ତାପରେ ଆପଣ ସିଏମ୍ କିଷାନ ଆଉ ପିଏମ୍ କିଷାନ ପାଇଁ ଆପ୍ଲାଏ କରିବେ। ସିଏମ୍ କିଷାନ ଯେଉଁଟାକି ଆମର ଷ୍ଟେଟ୍ ରାଜ୍ୟ ସରକାରଙ୍କ ଯୋଜନା, ସେଇଥିରେ ଆପଣ ବର୍ଷକୁ 4,000 ଲେଖାଏଁ ପାଇପାରିବେ 2ଟା କିସ୍ତିରେ। ଆଉ ପିଏମ୍ କିଷାନ ହେଉଛି ଆମର କେନ୍ଦ୍ର ସରକାରଙ୍କ ଯୋଜନା, ଯେଉଁଥିରେ କି ଆପଣ ବର୍ଷକୁ 3ଟା କିସ୍ତିରେ 6,000 ଟଙ୍କା ଲେଖାଏଁ ପାଇପାରିବେ, ପ୍ରତିବର୍ଷ ପାଇପାରିବେ। ତ ସେଇଟାକୁ ଆପ୍ଲାଏ କଲେ ଆପଣ ଯାହା ଆପଣ ମ୍ୟାକ୍ସିମମ୍ ବେନିଫିଟ୍ ହେଉଛି, ତା ବାଦେ ଆପଣ କିଛି ଲିମିଟେଡ୍, ଯେମିତି ରହିଲା ସାର ରହିଲା, ଆପଣ ବିହନ ରହିଲା, ସେଗୁଡ଼ା କିଣିବା ପାଇଁ ଆପଣ ସୁବିଧା ହେବ। ଆଜ୍ଞା ଆଜ୍ଞା, ସୋମବାର ଦିନ ବ୍ଲକ ଅଫିସ ଯାଇକି କଣ୍ଟାକ୍ଟ କରୁ। ଆଜ୍ଞା
1: ସାର, ଏବେ ତ ଆମେ ଆପଣ କ୍ଷେତ ବଞ୍ଚାଅ ଅଭିଯାନ ସମ୍ପର୍କରେ କହୁଥିଲେ, ଆମ ଗାଁକୁ ଆଜି ବାବୁମାନେ ଆସିଥିଲେ, ଆମେ ସବୁ ଚାଷୀ ଭାଇ ଭଉଣୀ ମାନେ ବସିଲୁ, ସେମାନଙ୍କୁ ବୁଝେଇଲେ, ସେ ଆମକୁ ମାଟି ପରୀକ୍ଷା କରିବା ବିଷୟରେ ବେଶୀ ଗୁରୁତ୍ୱ ଦେଲେ, ସେଇଟା କ'ଣ ଆମ ପାଇଁ ଜରୁରୀ କି ସାର?
0: ନିହାତି ଜରୁରୀ। ଆମେ ଯେମିତି ଡାକ୍ତର ପାଖକୁ ଗଲେ ସିଏ ପ୍ରଥମେ କିଛି ଟେଷ୍ଟ କରିବାକୁ କୁହେ, ସେଥିପାଇଁ ଆମେ ଚାଷ କରିବା ପୂର୍ବରୁ, ମାସେ 2 ମାସ ପୂର୍ବରୁ ଚାଷ, ଆମେ ଚାଷର ଉର୍ବରତାଟା କେମିତି ଅଛି, ଚାଷରେ କେଉଁ ସାର କେତେ ପ୍ରୟୋଗ କରିବା ଦରକାର, ତା'ର ଗୋଟେ ଅଛି, ଆମର ଷ୍ଟାଣ୍ଡାର୍ଡ଼ାଇଜ୍ ଅଛି, ସେଥିରେ ଆମ ମୃତ୍ତିକା ପରୀକ୍ଷଣ କରିବା ଦ୍ୱାରା ହିଁ ଆମେ ଜାଣିପାରିବୁ। ଯବକ୍ଷାରଜାନ ଯେମିତି ରହିଲା, ଆମେ

0: କ'ଣ ଦେଉଛନ୍ତି। ତ ବର୍ତ୍ତମାନ ପରିସ୍ଥିତିରେ ଧାନ ଚାଷର ଲାଭଦାୟକ ବହୁତ ଲାଭ ଆମେ ଅଧିକ କରିପାରୁଛୁ ଚାଷୀମାନଙ୍କଠୁ। ତ ସେଇଟା ଗୋଟେ ପ୍ଲସ୍ ପଏଣ୍ଟ ଆମର ଯେ ଆମେ ଅଧିକ ଆମର ଏବେ ବର୍ତ୍ତମାନ ଗ୍ରାଜୁଏଟ୍ ଚାଷୀ ମଧ୍ୟ ଧାନ ଚାଷ ପ୍ରତି ଆଗ୍ରହ ହେଉଛନ୍ତି।
1: ଆମର ତ ସମୟ ବହୁତ କମ୍ ଅଛି, ଆମ ଚାଷୀ ଭାଇ ଭଉଣୀମାନେ ବି ଆମକୁ ପ୍ରଶ୍ନ ପଚାରୁଛନ୍ତି, ତଥାପି ଆମେ ଅଳ୍ପ ଜାଣିବା କେନ୍ଦ୍ର ସରକାରଙ୍କର କ'ଣ କ'ଣ ମାନେ ମୁଖ୍ୟ ଯୋଜନା ଅଛି ସରକାରୀ ସହାୟତା ପାଇଁ।
0: କେନ୍ଦ୍ର ସରକାରଙ୍କ ବହୁତ ଗୁଡ଼ାଏ ସରକାରୀ ସହାୟତା ଅଛି। ଯଦି ଆମେ ଷ୍ଟାର୍ଟ କରିବା ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧିରୁ, ଏଇଥିରେ PM କିଷାନରେ ଯେଉଁ ଚାଷୀମାନଙ୍କର ଚାଷ ଜମି ଅଛି, ନିଜ ନାଁରେ ଚାଷ ଜମି ଅଛି, ସେମାନେ PM କିଷାନ ଯୋଜନା ପାଇଁ ଆପ୍ଲାଏ କରିପାରିବେ। ତା ପୂର୍ବରୁ ସେମାନଙ୍କର ଏଗ୍ରି ଷ୍ଟକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ ହେଇଥିବା ନିତ୍ୟାନ୍ତ ଆବଶ୍ୟକ। ଯଦି ନିଜ ନାଁରେ ଚାଷୀ ଭାଇମାନଙ୍କର ନିଜ ନାଁରେ ଜମି ପଟ୍ଟା ଅଛି, ନିକଟସ୍ଥ ବ୍ଲକ୍ ଏଗ୍ରିକଲଚର ଅଫିସକୁ ଯାଇକି ଏଗ୍ରି ଷ୍ଟକ୍ କୃଷକ ପଞ୍ଜୀକରଣ କରାଇ ନିଅନ୍ତୁ। ତା ପାଇଁ ଆଧାର କାର୍ଡ଼ ଆଉ ଆମର ଜମିର ଉଲ୍ଲେଖ ପଟା ପ୍ଲସ୍ ଆଧାର ଲିଙ୍କ୍ଡ ମୋବାଇଲ ନମ୍ବର ସେତିକି ଦରକାର। OTP ଆସିବ, OTP ଆସିକି ଆମର ଏଗ୍ରି ଷ୍ଟକ୍ ଫାର୍ମର ରେଜିଷ୍ଟ୍ରେସନରେ ଚାଷୀ ଭାଇମାନେ ତାଙ୍କର ପଞ୍ଜୀକରଣ କରାଇପାରିବେ। ତାପରେ ସେମାନେ PM କିଷାନରେ ସେଲ୍ଫ ରେଜିଷ୍ଟ୍ରେସନ ପାଇଁ ଆପ୍ଲାଏ କରିବେ, ଯେଉଁଟାକି କେନ୍ଦ୍ର ସରକାରଙ୍କର ଗୋଟେ 2019 ମସିହାରୁ ସେ ସ୍କିମ୍ ଚାଲିଛି, ଯେଉଁଥିରେ କି ଚାଷୀ ଭାଇମାନେ ପ୍ରତିବର୍ଷ 2000 ଟଙ୍କା ଲେଖାଏଁ ତିନିଟା କିସ୍ତି ପ୍ରତିବର୍ଷ 6000 ଟଙ୍କା ଲେଖାଏଁ ପାଇପାରିବେ। ଆଉ ଗୋଟେ ଆମର ବହୁତ ଜାଣିଥିବେ ଆପଣ, ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା।

0: ପ୍ରୋଗ୍ରାମ ପ୍ରତ୍ୟେକ ପଞ୍ଚାୟତରେ ପ୍ରତ୍ୟେକ ଭିଲେଜରେ ଆମେ ଇନିସିଏଟ୍ କରାଉଛୁ। ଅଲରେଡ଼ି ଡିପାର୍ଟମେଣ୍ଟ ଷ୍ଟାର୍ଟ ହେବା ମାନେ ବହୁତ ଆଗରୁ ଏଗୁଡ଼ା ସବୁ ଚାଲିଛି। ଆମେ କୃଷିର ଉନ୍ନତ ପ୍ରଣାଳୀ ଆମେ କେମିତି ଚାଷୀମାନଙ୍କ ପାଖରେ ପହଞ୍ଚାଇ ପାରିବା ତା ପାଇଁ କ୍ୟାମ୍ପ ହେଉଛି ଅଲରେଡ଼ି ପ୍ରତି ପଞ୍ଚାୟତରେ ପ୍ରତି ଭିଲେଜରେ। ଆପଣ ବି ମୁଁ ଭାବୁଛି କବି ସୂର୍ଯ୍ୟନଗର ଆପଣଙ୍କ ପଞ୍ଚାୟତରେ କିଛି ଗୋଟେ ଦୁଇଟା କାର୍ଯ୍ୟକ୍ରମ ହେଇଥିବ। ଆମେ ଆମର ଡିପାର୍ଟମେଣ୍ଟ ତରଫରୁ ଯେତିକି ଆସୁଛି ଆମର ଟ୍ରେନିଂ ମିଟିଂ ହେଲା ଯାହା ବି ଆସୁଛି ଆମେ କେତେଟା ଏରିଆକୁ ଫୋକସ୍ କରିକି କରାଉଛୁ। ଫର ଏକ୍ଜାମ୍ପଲ୍ ଆପଣଙ୍କର ଏରିଆରେ ପନିପରିବା ଅଧିକ ହେଉଛି ତ ତା ରିଲେଟେଡ଼୍ ଆମେ ଆପଣଙ୍କୁ ପ୍ରମୋସନ୍ ଦେଉଛୁ, କିମ୍ବା ଆପଣଙ୍କ ଏରିଆରେ ଆଖୁ ଅଧିକା ହେଉଛି ତ ଆଖୁ ରିଲେଟେଡ଼୍ ଟ୍ରେନିଂ ହେବ। ଆପଣଙ୍କ ଏରିଆରେ ଯାହା ବି ଆପଣ ଅଧିକ ପରିମାଣରେ ଆପଣ ପ୍ରଡ଼କ୍ସନ୍ କରୁଛନ୍ତି ସେଇ ଏରିଆରେ ଟ୍ରେନିଂ ଆମେ ଆପଣଙ୍କର ଏରିଆରେ କରାଉଛୁ, ଅଲରେଡ଼ି କରାଉଛୁ ସେଇଭଳିଆ ପ୍ରୋଗ୍ରାମ।
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା। ସାଧାରଣ ସମସ୍ତ ଋଷ ପାଇଁ ସମସ୍ତେ ଯେତେବେଳେ ପ୍ରଚାର ହେବ ଆପଣଙ୍କର କାର୍ଯ୍ୟ ବୋଲି ସମସ୍ତେ ଜାଣିପାରିବେ। ଦୃଷ୍ଟ ଉନ୍ନତି ହେବ ଏହିପରି କାର୍ଯ୍ୟକ୍ରମ ଆପଣ ଆୟୋଜନ କରୁଥିବାରୁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଭାଇ। ହ୍ୟାଲୋ ହ୍ୟାଲୋ କିଷାନ ଭାଇଙ୍କୁ ସ୍ୱାଗତ। ଭାଇ କିଏ କହୁଥିଲେ, ନିଜ ପରିଚୟ ଦେବେ?
1: ମାନସ ଭାଇ କହୁଛି।
2: ମାନସ ଭାଇ ନମସ୍କାର, ଆପଣଙ୍କର ପ୍ରଶ୍ନଟା କ'ଣ କହିବେ କି?
1: ମ୍ୟାଡ଼ାମ ଆକ୍ଚୁଆଲି ମୁଁ ଛେଳି ଟିକେ ରଖିଛି।
2: ଆଜ୍ଞା।
1: ମୋରୁ କମ୍ପୋଷ୍ଟ କରିବା ମୋର ଟିକେ ଇଣ୍ଟରେଷ୍ଟ ହେଲା,
0: ନମସ୍କାର। ଆପଣ ଯେମିତି କହିଲେ ଆପଣ ଜଣେ ଛେଳି ଚାଷୀ, ତ ମୁଁ ସଜେଷ୍ଟ କରିବି ଛେଳିରୁ କମ୍ପୋଷ୍ଟ କେମିତି ବନା ହୁଏ। ଭେଟନାରୀ ଡିପାର୍ଟମେଣ୍ଟ ଆମର ପ୍ରାଣୀ ଚିକିତ୍ସକ ଯିଏ ଅଛନ୍ତି ଆପଣଙ୍କର ବିଭିଓ ବ୍ଲକ ଭେଟନାରୀ ଅଫିସର ଅଛନ୍ତି, ଆପଣଙ୍କର କେଉଁ ବ୍ଲକ କହିଲେ?
1: ପୋଲସରା
0: ବ୍ଲକରେ ଯିଏ ବିଭିଓ ଅଛନ୍ତି ଭେଟନାରୀ ଅଫିସର

0: ଯେତିକି ଏରିଆ ଆପଣ କରିବେ ସେ ଏରିଆ ଅନୁସାରେ ଆପଣଙ୍କୁ ସବସିଡ଼ି ମିଳିଯିବ। ଟୋଟାଲ ଆମକୁ ମ୍ୟାକ୍ସିମମ୍ 50% ପର୍ଯ୍ୟନ୍ତ, ଯଦି ଲେଡ଼ିଜ୍ ଫାର୍ମରଙ୍କ କ୍ଷେତ୍ରରେ 50% ପର୍ଯ୍ୟନ୍ତ ଆପଣଙ୍କୁ ସବସିଡ଼ି ମିଳିପାରିବ। ଆପଣ ଜିଆ ଖତକୁ ଯିବା ପାଇଁ ମୁଁ ଆପଣଙ୍କୁ ସଜେଷ୍ଟ କରିବି। ଜିଆ ଖତର ପ୍ରଡ଼କ୍ସନ ୟୁନିଟ୍ ଆପଣ କରିପାରିବେ। ତା ପାଇଁ ନିକଟସ୍ଥ ଆପଣ ବ୍ଲକ୍ ଏଗ୍ରିକଲଚର ଅଫିସ୍ ସହିତ କଣ୍ଟାକ୍ଟ କଲେ ସିଏ ଆପଣଙ୍କୁ ପୁରା ବିସ୍ତୃତ ଭାବରେ ଆପଣଙ୍କୁ କହିଦେଇପାରିବେ। ବଳନ୍ତରା ଆପଣ ପନିସି ବ୍ଲକ ଅଫିସ ଯାଆନ୍ତୁ, ସେ କରିଦେବେ। କିଛି ଆପଣଙ୍କୁ ଯିବା ଦରକାର ନାହିଁ। ପ୍ରଥମେ ଆପଣ ଯାଇକି କ'ଣ କରିବାକୁ ପଡ଼ିବ ଆପଣ ଜ୍ଞାନ ଆଣିସାରନ୍ତୁ, ସେ ଯାହା କହିବେ ତା ଅନୁସାରେ ଆପଣ ଯିବେ। ହଁ, ଲେଡ଼ିଜ୍ ମାନଙ୍କ କ୍ଷେତ୍ରରେ 50%, SC/ST ଆଉ ଲେଡ଼ିଜ୍ଙ୍କ କ୍ଷେତ୍ରରେ 50%। ହଁ, ଆପଣ ଯେହେତୁ ଭାଗ ଚାଷ ବୋଲି କହୁଛନ୍ତି, ଆପଣଙ୍କ ନିଜ ଏରିଆ ଗୋଟେ ଯଦି ନିଜ ଜାଗା ଅଛି, ଅଳ୍ପ କିଛି ଘର ବାରିପଟେ ବି ଅଛି, ଆପଣ ଫାର୍ମ ୟୁନିଟ୍ କରିପାରିବେ। ତ ଆପଣ ଭାଗ ଚାଷୀ ଅଛନ୍ତି, ତ ଆପଣଙ୍କର ବିନା ଓନର୍ଙ୍କ ପରମିସନରେ ଆପଣ କିଛି କରିପାରିବେନି କି ଆମେ ସହାୟତା ସେଭଳିଆ ଭାଗ ଚାଷୀମାନଙ୍କ ପାଇଁ ଲିମିଟେଡ୍ ସହାୟତା ହେଉଛି, କିନ୍ତୁ ଆପଣ ଘର ବାରିପଟେ ଆପଣ ଫାର୍ମ ୟୁନିଟ୍ କରିପାରିବେ। ହଁ ହଁ, ଆପଣ ଯେଉଁ ଯାହାର ଜମି ଅଛି, ଆପଣଙ୍କର ଘର ପାରିପଟେ ଆପଣଙ୍କର ହିଁ ଜମି ଥିବ, ଆପଣ ନିଜ ନାଁରେ କରିପାରିବେ। ହଁ, କୌଣସି ବ୍ଲକ ଅଫିସ ଯାଇକି ବୁଝି ଦିଅନ୍ତୁ। ଆଜ୍ଞା ଆଜ୍ଞା, ନମସ୍କାର।
1: ସାର୍, ଟାଇମ୍ ତ ବେଶୀ ହେଲାଣି, ଆଉ ବେଶୀ ପ୍ରଶ୍ନ ଉତ୍ତର ଆମେ ନବାନି, ଫୋନ ଆସୁଛି, ଧୁ ଧୁ କଲ୍ ଆସୁଛି। ଆପଣ, ମୋର ଗୋଟେ ଶେଷ ପ୍ରଶ୍ନ ସାର୍, ଏମିତି କ'ଣ କ'ଣ ଆମର ପ୍ରୋବ୍ଲେମ୍ ହେଉଛି କି ଗଞ୍ଜାମ ଜିଲ୍ଲାକୁ ଜୈବିକ ଚାଷରେ ପଛୁଆ ରହିଯାଉଛି ସାର୍?
0: ଆମେ କମର୍ସିଆଲି ଗ୍ରୋ କରୁଛୁ ବର୍ତ୍ତମାନ ଧାନ। ଆଗରୁ କ'ଣ ହେଉଥିଲା, ଆମେ ନିଜେ ଖାଇବା ପାଇଁ ସ୍ୱଳ୍ପ ପରିମାଣରେ ଧାନର ପ୍ରଡ଼କ୍ସନ୍ କରୁଥିଲୁ, ଯେଉଁଟାକି ଆମର ଲିମିଟେସନ୍ ରହିଯାଉଥିଲା। କିନ୍ତୁ ଯେହେତୁ ଆମେ ପ୍ରଡ଼କ୍ସନ୍ ବଢ଼େଇବାକୁ ଚାହିଁଲେ, ତ ସାରର ବି ପରିମାଣ ଆମେ ଅଧିକା ଆପ୍ଲାଏ କଲେ ମାଟିରେ, ଯେଉଁଦ୍ୱାରା କି ମାଟିର ଉର୍ବରତା କମିଗଲା। ଆପଣ ଯଦି ଦେଖିବେ ବର୍ତ୍ତମାନ ମାଟିର ଉର୍ବରତା ବହୁତ କମ୍ ଅଛି। ଯଦି ଆପଣ ସାର ଆପ୍ଲାଏ ନ କରିବେ ତାହେଲେ ସେତିକି ଏମାଉଣ୍ଟର ଆପଣ ଲାଭ ପାଇପାରିବେ ନାହିଁ। ତ ସେଇ ପରିପ୍ରେକ୍ଷୀରେ ବର୍ତ୍ତମାନ ଚାଷୀ ଆଉ ଜୈବିକ ଚାଷ ପ୍ରତି ଆଗ୍ରହୀ ହେଉନାହାନ୍ତି, ଯେହେତୁ ତାଙ୍କର ପ୍ରଡ଼କ୍ସନ୍ କମିଯାଉଛି। କିନ୍ତୁ ଯଦି ଆମେ ଏଇଭଳିଆ ଆଗକୁ ଗତି କରିବା, ଆଗାମୀ 5-10 ବର୍ଷ ଭିତରେ ଆମର ଜମିର ଟୋଟାଲ ଉର୍ବରତା ସମ୍ପୂର୍ଣ୍ଣ ଭାବେ ହ୍ରାସ ହୋଇଯିବ। ସେଇଥିପାଇଁ ଆମର ଏଗ୍ରିକଲଚର ଡିପାର୍ଟମେଣ୍ଟ ତରଫରୁ ଲିମିଟେଡ୍ ୟୁଜ୍ ଅଫ୍ ଫର୍ଟିଲାଇଜର୍ସ କହିବା, ଯଦି ଯେତିକି ମୃତ୍ତିକା ପାଇଁ ନିହାତି ଆବଶ୍ୟକ ସେତିକି ଫର୍ଟିଲାଇଜର ଆପ୍ଲାଏ କରିବେ। ତା ବାଦ ତା ସହିତ ଆମକୁ ଜୈବିକ ଖତ ମଧ୍ୟ କିଛିଟା ପରିମାଣରେ ଆପ୍ଲାଏ କରିବାକୁ ପଡ଼ିବ, ଯଦ୍ୱାରା କି ଆମର ମାଟିର ଉର୍ବରତା ବଞ୍ଚାଇ ରହିବ ଆଉ ଆମେ ନିୟମିତ ଆମର ଉତ୍ପାଦନ ମଧ୍ୟ ସେମିତି ଆସିବ, ଷ୍ଟେବୁଲ ଆସିବ।
2: ହେଲେ ସାର୍, ଆପଣଙ୍କଠୁ ଆଜି ବହୁତ କଥା ପଚାରି ବୁଝିବାର ଇଚ୍ଛା ଥିଲେ ମଧ୍ୟ, ଆଜି ତ ଗୋଟାଏ ଫୋନ୍ କଲ୍ ଆସିଲା, ତାହେଲେ ତ ସମୟର ସ୍ୱଳ୍ପତା ଦୃଷ୍ଟିରୁ ବହୁତ କଥା ପଚାରି ପାରିଲୁନି, ପୁଣି ଥରେ ଆପଣଙ୍କଠୁ ଶୁଣିବା ପାଇଁ ଆମେ ଆଶା ରଖିବୁ। ଆପଣ ଆପଣଙ୍କର ବହୁମୂଲ୍ୟ ଦେଇ ବହୁତ ସମୟ ଦେଇକି ଆମ ପାଖକୁ ଆସିଛନ୍ତି, ଆମ ଆକାଶବାଣୀ ବ୍ରହ୍ମପୁରର କିଷାନବାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର ସାର୍। ଦକ୍ଷିଣାଞ୍ଚଳରେ ଚାକିରି କଲେଣି, ଆଉ ମୁଁ ଭାବୁଛି ପଳେଇବି ସେପଟେ ମୋ ପାଖେ ରହିବି।
2: ଚାଷବାସ କରୁଥିଲ, ପିଲା ତ ଚାକିରି କରୁଥିଲା, ଆମେ ଏଠି ମିଶିକି ଚାଷବାସ ସବୁ କରୁଥିଲେ ଭଲ ହଉଥିଲା କି ନାଇଁ?
1: ହଁ।

0: ମନଟା ଭଲ ଲାଗୁନି, କଣ ବୁଝିବ? ଚାଷବାସ ଛାଡ଼ିଦେବ ନା କଣ?
1: ଏବେ ଆମର ପୁଅ ବାସ ଏପଟେ ଆମର ଦକ୍ଷିଣାଞ୍ଚଳରେ ଚାକିରି କଲାଣି, ଆଉ ମୁଁ ଭାବୁଛି ପଳେଇବି ସେପଟେ ପୁଅ ପାଖେ ରହିବି। ଆଉ ସେପଟେ
0: ଚାଷବାସ କରୁଥିଲ, ପିଲା ତ ଚାକିରି କରୁଥିଲା, ଆମେ ଏଠି ମିଶିକିରି ଚାଷବାସ ସବୁ କରୁଥିଲେ, ଭଲ ହଉଥିଲା କି ନାଇଁ?
1: ହଁ।

0: ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା।

ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା, ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ, ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି, ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ୍ତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି, ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ

ରହିଛି ଲକ୍ଷ ଲକ୍ଷ ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ, ସେହି ପକ୍ଷୀର ନାଁ ହେଲା ହାଡ଼ବିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ।

ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି

ଏଥିମଧ୍ୟରେ ପୁରୁଷ ସୁକ୍ତମ୍, ଶ୍ରୀ ସୁକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୁକ୍ତମ୍ ଓ ଦେବୀ ମହାତ୍ରୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟ ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତା ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବ ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼ି ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ ଏହି ବ୍ରିଜ୍ ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ

ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରି କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର

0: ତ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି
1: ତ ଠିକ ନମ୍ବର
0: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ
1: ତମେ ତ ବଞ୍ଚେଇ ଦେଲ ଦିଦି
0: କାମ ନୁହେଁ
2: ଆର୍ବିଆଇ କହେ
3: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ

0: ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ନୀତିକାନ୍ତିର ଆୟୋଜନ ହେବା କଥା, ସମ୍ପାଦନ ହେବା କଥା, ସବୁ ଠିକ୍ ହିସାବରେ ମହାପ୍ରଭୁଙ୍କ କୃପାରୁ ଚାଲିଛି ଏବଂ ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ଗତକାଲି ଠାରୁ ଯାହା ବି ନୀତି ଆମେ ଆରମ୍ଭ କରିଛେ, ଆଜି ବି ସେନାପଟ ଲାଗି ପରେ ବିଭିନ୍ନ ନୀତିଗୁଡ଼ିକ ଅନୁଷ୍ଠିତ ହେବ। ଯେହେତୁ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ ଏବଂ ଜଳ ବିଜେ ବା ଜଳ ପୂଜା ପରେ ଜଳ ଲାଗି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ଦେବସ୍ନାନ ପୂର୍ଣ୍ଣିମାରେ। ତେଣୁ ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରୁଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖୁଛୁ ଏବଂ ମହାପ୍ରଭୁଙ୍କ ପାଦ ପଦ୍ମରେ ଆମେ ପ୍ରଣିପାତ ହେଉଛୁ, ତାଙ୍କର ଆଶିଷ କାମନା କରୁଛୁ। ଯାହା ବି ଦେବନୀତି ସବୁ ନିର୍ଘଣ୍ଟ ହୋଇଛି ତାହା ସର୍ବଶୁଭେ କୁଶଳରେ ସମାପିତ ହେଉ। ଆମେ ରଥଯାତ୍ରା ପାଇଁ ଯାହା ବି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସବୁ କାର୍ଯ୍ୟରେ ସବୁ ନୀତି ସମ୍ପାଦନରେ ସହାୟ

ପହଣ୍ଡିର କୀର୍ତ୍ତନଖଡ଼ାର ଗୋଟେ ପଟେ ହେଉ ବା ଆମର ଶ୍ରୀରାମ ମନ୍ଦିର ଭଣ୍ଡ ଘର ଭିତରେ ଯୋଉ ବ୍ୟାରିକେଡ୍ ହେଉ ସେଠି କେମିତି ଲୋକ ଆରେଞ୍ଜ ହେବେ, ତାପରେ ପହଣ୍ଡିରେ ଠାକୁରମାନେ କେମିତି ସୁରୁଖୁରୁରେ ବିଜେ କରିବେ। ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ଆମର ପୁରା ରାମ୍ପର ବ୍ୟବସ୍ଥା କରାଯାଇଛି। ଯଦି ବହୁତ ଅତୀତ କଥା କହିବେ ସେତେବେଳେ ବ୍ୟବସ୍ଥା ନଥିଲା, ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା। ଏଇ ଯୋଉ ସ୍ନାନ ମଣ୍ଡପ ତଳେ ଯୋଉ ରାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ, କିନ୍ତୁ ଯେତେବେଳେ ଠାକୁରମାନେ ବିଜେ କରିବେ ରୁନ୍ଧା ହେବେ ସେତେବେଳେ କିଛି ସମୟ ନୀତିକୁ ଅପେକ୍ଷା କରିକି ଆମେ ସେହି ଅନୁସାରେ କ୍ରାଉଡ୍ କଣ୍ଟ୍ରୋଲ କରିବୁ। ତେଣୁ ସବୁଠୁ ବଡ଼ କଥା ହେଲା ଲୋକମାନେ ବେଶୀ ଖୁସି ହେଇଥାନ୍ତି, ବିଶେଷ କରି ଯେଉଁମାନେ ଆସନ୍ତି ଏପରିକି ଯେଉଁମାନେ ମନ୍ଦିର ଭିତରକୁ ଅଦରଳି ଯାଆନ୍ତିନି ସେମାନେ ଆସି ବଡ଼ଦାଣ୍ଡ ପାଖରେ ଠିଆ ହେଇ ଠାକୁରଙ୍କର ଦର୍ଶନ କରିପାରନ୍ତି। ତେଣୁ ଆମେ ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି ମନ୍ଦିର ବାହାରେ ବି ରହିଛି। ମନ୍ଦିର ଭିତରେ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥାର ଚ୍ୟାଲେଞ୍ଜ କୋଉଠି କୋଉଠି ହେଉଛି, ପ୍ରଥମେ ଜଳ ଲାଗି ସମୟରେ କେମିତି ସୁରୁଖୁରୁରେ 108 ଗରା ଜଳ ସୁନାକୁ ଆସି ପହଞ୍ଚିବ। ଦ୍ୱିତୀୟ କଥା ହେଲା ଭୋଗ ଭୁଆ, ଆପଣମାନେ ଜାଣନ୍ତି ଏହି ଦିନ ସବୁଠାରୁ ଅଧିକ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ, ଆମର ନୂଆ ଶାଢ଼ୀ ବନ୍ଧା ବି ସେବକମାନଙ୍କର ସୁଆର ମହାସୁଆର ସେବଙ୍କର ହେଇଥାଏ। ତେଣୁ ଭୋଗ ଭୁଆ ଆମ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ, ସେହି ସମୟରେ ଆମେ ରୁଟ୍କୁ ଚେଞ୍ଜ କରୁ ଦର୍ଶନ କରିବାକୁ। ସେଠୁ ଆଉ ଯୋଉ ଷ୍ଟାଣ୍ଡାର୍ଡ ରୁଟ୍ ରହିଛି ଆମର କୀର୍ତ୍ତନ ଚକଡ଼ା ଦେଇ ଘୋଡ଼ାଦ୍ୱାର ଦେଇକି ଆସିକି ଦର୍ଶନ କରିବାକୁ ତାକୁ ନ କରି ଯେହେତୁ ଭୋଗ ଭୁଆ ଚାଲିବ ତାକୁ ଆମେ 22-5 ଜାଲିଗେଟ୍ ଦେଇ କରିବୁ। ତେଣୁ ସବୁବେଳେ ଆମର ଚେଷ୍ଟା ରହିବ ଲୋକଙ୍କ ଦର୍ଶନରେ ଅଟକ ଯେମିତି ନ ରହୁ। ନା ଭୋଗ ଭୁଆ ସରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାହିଁକି ତାପରେ ଆମର ଶାଣ ମେଳା ଦର୍ଶନ ହେଇଥାଏ ଯୋଉଟା ସ୍ନାନ ବେଦୀ ଉପରେ ହୁଏ, କିନ୍ତୁ ଏଇଠି ଜଗିବାକୁ ପଡ଼େ ଯେ ବହୁତ ଖସଡ଼ା ହେଇଥିବ। ତେଣୁ ମନ୍ଦିର ପ୍ରଶାସନ ସହିତ ପ୍ରପର ସମନ୍ୱୟ ରକ୍ଷା କରି କେମିତି କେତେ ଶୀଘ୍ର ଆମେ ପ୍ରସ୍ତୁତ କରିପାରିବା ଶାଣ ମେଳା ପାଇଁ ସେଇଟା କରାଯିବ। ଶାଣ ମେଳା ଦକ୍ଷିଣ ପଟୁ ପଶି ଶାଣ ବେଦୀର ଉତ୍ତର ପଟୁ ବାହାରିବେ, ବାହାରିବେ ଉତ୍ତର ଦ୍ୱାରରେ। ସେଥିପାଇଁ ଏଣ୍ଟାୟାର ମନ୍ଦିରଟାକୁ 14 ସେକ୍ଟରରେ ତାକୁ ବିଭାଗ କରିଛୁ। 4 ଏସ୍ପି ରାଙ୍କ ଅଫିସର ଯିଏ ଏସ୍ପିଙ୍କୁ ସହାୟତା କରିବାକୁ ଅଛନ୍ତି ସେମାନେ 14 ଆଡିସନାଲ ଏସ୍ପି ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କ ଆସିଷ୍ଟାନ୍ସ ନେବେ, ଆଉ ତାଙ୍କୁ ଯୋଡ଼ି ହେଇଛନ୍ତି ପ୍ରାୟ 35 ଅଧିକ ଡିଏସି, 500 ଅଧିକ ସବ୍ଇନ୍ସପେକ୍ଟର।

ଉତ୍ତର ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥାଏ। ସେହି ପ୍ରକାର ଗୋଟେ ସିଷ୍ଟମ ଡେଭଲପ୍ କରୁଛି, କାରଣ ଯେତେବେଳେ ଆପଣଙ୍କ ଉତ୍ତର ପଶ୍ଚିମ ଦିଗରୁ ୱିଣ୍ଡ ବ୍ଲାଷ୍ଟ ମାନେ ସକ୍ରିୟ ରହିଲା ବା ଷ୍ଟ୍ରେଙ୍ଗଥେନ୍ ହେଲା, ତେବେ ଜଣାପଡୁଛି 2 ତାରିଖରୁ ଗୋଟେ ଲଘୁଚାପ ସୃଷ୍ଟି ହୋଇପାରେ ଆପଣଙ୍କ ବଙ୍ଗୋପସାଗର ଓଡ଼ିଶା ଉପକୂଳରେ। କିନ୍ତୁ 30 ତାରିଖରୁ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବ, ଯେଉଁଟାକି ଆପଣଙ୍କର 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି। ଯଦି 2 ତାରିଖକୁ ସିଷ୍ଟମଟା ଫର୍ମ ହୁଏ ସେଟା ବି ଦେଖୁଛି ଆହୁରି ଫର୍ଦର ଘନୀଭୂତ ହେବାର ବି ସମ୍ଭାବନା ଅଛି। ଘନୀଭୂତରେ ଉପକୂଳରେ ବି ବର୍ଷା ହେବ, ପଶ୍ଚିମ ଓଡ଼ିଶାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବର୍ଷାର ସମ୍ଭାବନା ରହୁଛି। ଯେତିକି ବର୍ଷା ହେବା କଥା ସେହି ଅନୁସାରେ ଆମର ହେଇନି, କାରଣ ମନସୁନ ଅନସେଟ୍ ହେଲା ପରେ ଘଡ଼ଘଡ଼ି ଯେଉଁ ବର୍ଷାରେ ବି ମୋର ଦାନ 100 ମିଲିମିଟର ବର୍ଷା ବି ଅଧିକାଂଶ ଜାଗାରେ ରହେ, ଇଭିନ୍ 70, 80, 100 ସେମିତି ବର୍ଷା ଏବର୍ଷ ନାହିଁ। କାରଣ ବର୍ଷା ନ ହେବାର କାରଣ ହେଲା ଯେଉଁ ହିଟ୍ ରହୁଥିଲା ସେଥିରେ ଅଧିକ ଜଳୀୟବାଷ୍ପ ରୁହନ୍ତି, କାରଣ ହିଟ୍ ଯଦି ଯେତେ ଅଧିକ ରହିବ ସେ ଅଧିକ ଜଳୀୟବାଷ୍ପକୁ ହୋଲ୍ଡ କରିବ, ଅଧିକ ଜଳୀୟବାଷ୍ପ ହୋଲ୍ଡ କଲେ ଆପଣଙ୍କର ଯେତେବେଳେ ବର୍ଷା ହେବ ସେଥିରେ ଅଧିକ ପରିମାଣ, କାରଣ ବାୟୁମଣ୍ଡଳରେ ଜଳୀୟବାଷ୍ପ ମାତ୍ରା ଏତେ ଅଧିକ ରହିଲାନି, କାରଣ ହିଟ୍ ରହିଲାନି। ଯାହା ଯେଉଁ ହିଟ୍ ଆପଣ ରହିଲେ ସିଜିନ୍ ଅନୁସାରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିଥିଲା ମେ ମାସରେ ହିଟ୍ ରହୁଥିଲା, ସେ ପରିମାଣରେ ହିଟ୍ ନ ହେବା ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ହୋଲ୍ଡ କରିବା ଏତେ କାପାସିଟି ରହିଲାନି, ଜଳୀୟବାଷ୍ପ ଆସିଲା ଯାହାଫଳରେ କି ଆପଣ ଗୁଳୁଗୁଳି ଅନୁଭବ କରୁଥିଲେ। ଏବର୍ଷ ଇୟର୍ଲି ପାର୍ଟରୁ ଗୁଳୁଗୁଳି ଅନୁଭୂତ ହୋଇଛି, ଇଭିନ୍ ଏପ୍ରିଲରୁ ବି ଆପଣ ଗୁଳୁଗୁଳି, କାରଣ ହିଟ୍ ନଥିବା ଫଳରେ ଜଳୀୟବାଷ୍ପ ହୋଲ୍ଡ କରିପାରିଲେ, ଜଳୀୟବାଷ୍ପ ଏକ୍ସେସ୍ ରହିଲା ବାୟୁମଣ୍ଡଳରେ, ଯେଉଁଟାକି ଆପଣଙ୍କୁ ଗୁଳୁଗୁଳି ଅନୁଭବ ହେଲା। ଏବେ ଜଳୀୟବାଷ୍ପ ଯେତିକି ରହୁଛି ବାୟୁମଣ୍ଡଳ ଟେମ୍ପରେଚର ସେ ହୋଲ୍ଡ କରୁଛି, ମାନେ ସର୍ଫେସ୍ରେ ସ୍ଥଳଭାଗରେ ପ୍ରାୟ 80% ବା ଏବଭ୍ ରହୁଛି। ଏବେ ଯେଉଁଠି ବର୍ଷା ହେଉଛି ଯେଉଁଦିନ ଏହି ସମୟରେ ଘଡ଼ଘଡ଼ି ଜନିତ ବର୍ଷା ସବୁ ଜାଗାରେ ହେଉନି, କୋଉ କୋଉ ପକେଟରେ ମଧ୍ୟ 60, 50, 45

ଶୁଣୁଥିଲେ ଭିକାରୀଗୁଡ଼ଙ୍କ କଣ୍ଠରେ କେତୋଟି ଭକ୍ତି ସଙ୍ଗୀତ ଆକର୍ଷଣୀୟ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 11 ବଜେକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ପରେ